ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପ୍ରଜାଗଲୁ ଶ୍ରୀ ରାମଚରିତ ମାନସ ଆଜି ଶୁଣିଲେ ଏହାର 176ତମ ଭାଗ। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଇଥି 200 ଜଣ ପରୀକ୍ଷାର୍ଥୀ ସଫଲ ହେଇଛନ୍। ପରୀକ୍ଷାର୍ଥୀ ଭୁବନ ସାହୁ ପହିଲା ଠାନ୍ ଅଧିକାର କରିଥିବାର ଜଣାପଡ଼ିଛି। ଇନ ଜନେଇ ଦିଆଯାଇପାରି ଯେ ଓସିଏସ୍ 2024 ଲାଗି ରାଜ୍ୟ ସରକାର 200 ପଦବୀ ଅନୁମୋଦନ କରିଥିଲେ। ପରୀକ୍ଷା ଲାଗି 85,223 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ ସେମାନଙ୍କର ଭିତରୁ 33,630 ଜଣ ମହିଳା ରହିଥିଲେ। ଗଲା ଜାନୁଆରୀ 31 ଫେବୃଆରୀ 10 ତାରିଖ ଭିତରେ ଏଥିଲାଗି ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା 31 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1177800 ଡାଏଲ କରିକିରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 29 ତାରିଖ ତ ନିଜର ମତାମତ ଦେଇପାରିବେ। ଆଇବା ମୌସୁମୀ ଆଉ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଗଲାକାଲି ଜଳସମ୍ପଦ ବିଭାଗର ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପରିସ୍ଥିତି ସମୀକ୍ଷା ବୈଠକ ହୋଇଯାଇଛି। ବିଭାଗର ସଚିବ ସୁଭା ଶର୍ମା ଆଉ ସର୍ବୋଚ୍ଚ ଯନ୍ତ୍ରୀ ବିଭୂତି ଭୂଷଣ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକଟି ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇକରି ସଜାଗ ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଥିବା ନଦୀବନ୍ଧମାନଙ୍କର ମରାମତି କାମର ସ୍ଥିତି ସମୀକ୍ଷା କରିକରି ବର୍ଷା ଆଗନୁ ସବୁ କାମକେ ଯୁଦ୍ଧକାଳୀନ ଭିତ୍ତିତି ଶେଷ କରିବାରକେ ନିର୍ଦ୍ଦେଶ ଦିଆଯାଇଛି। ଆଇବା ଜୁନ୍ 1 ଅକ୍ଟୋବର 31 ତାରିଖ ତକ ସବୁ ଡିଭିଜନ ସର୍କଲ ଆଉ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ 24 ବନ୍ୟା ନିୟନ୍ତ୍ରଣ କକ୍ଷ ଚାଲବା। ସେଚ ସଦନ ଆଉ ରାଜୀବ ଭବନ ଥିବା ବନ୍ୟା ପ୍ରକୋଷ୍ଠ ବିଲ୍ ଦିନକି ରାତ କାମ କରିବା। ବୈଠକଟି ବିଭାଗୀୟ ବରିଷ୍ଠ ଅଧିକାରୀ ଆଉ ସବୁ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀମାନେ ଆଭାସୀ ଜରିଏ ଯୋଗ ଦେଇକରି ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ଜଣାଇଥିଲେ। ରାଜ୍ୟ ଆସନ ଯୁକ୍ତ 3 ସ୍ନାତକ ପାଠ୍ୟକ୍ରମ ଲାଗି ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଛାତ୍ରଛାତ୍ରୀମାନେ ଆଇବା ମାସ 10 ରାତିର 11:45 ତକ ଆବେଦନ କରିପାରିବେ। ଜୁନ୍ 17 ପହିଲା ଖେପ ନାଁ ଲେଖା ମେଧା ତାଲିକା ବାହାରିବା। ଜୁନ୍ 18-20 ଭିତରେ ପହିଲା ଖେପ ନାଁ ଲେଖା ହେବା ଆଉ ଜୁଲାଇ 9 ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଛାତ୍ରଛାତ୍ରୀମାନେ ସ୍ୟାମ୍ସ ୱେବ୍ସାଇଟ୍ ଜରିଏ ଆବେଦନ କରିପାରିବେ ବୋଲି ବିଭାଗ ତରଫ କୁହାଯାଇଛି। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ଶ୍ରେଣୀ ନାଁ ଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରଥି କରାଯିବା। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ନୂଆପଡ଼ା ଗସ୍ତଟି ଆସିଥିବା ସମୟଟି ସ୍ଥାନୀୟ ସଦ୍ଭାବନା ସଭାଗୃହନ କ୍ରେତା ବିକ୍ରେତାମାନଙ୍କ ଲାଗି ନୂଆ ୱେବ୍ ପୋର୍ଟାଲ ନୂଆପଡ଼ା ହାଟ୍ର ଉଦ୍ଘାଟନ କରିଛନ୍। ଏ ପୋର୍ଟାଲ ଜରିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆଉ ଗ୍ରାମୀଣ କାରିଗରମାନଙ୍କର ଉତ୍ପାଦିତ ଦରବର ପ୍ରଚାର ଆଉ ବିପଣନ ଲାଗି ଗୋଟିଏ ଡିଜିଟାଲ ପ୍ଲାଟଫର୍ମ ମିଳିପାରବା। ଓଡ଼ିଶାନ ପହିଲା ଥର ଲାଗି ଓର୍ମାସର ସହଯୋଗଥି ଏନ୍ତା ପୋର୍ଟାଲ ତିଆରି କରାଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ନୂଆପଡ଼ା ବିଧାୟକ ଜୟ ଢୋଲିକିଆ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଗଲାକାଲି ଜିଲ୍ଲା ଉନ୍ନୟନ ସମିତିର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ଜୁଆନ ପିଲା ଟୁକେଲମାନଙ୍କୁ ଚାକିରି ପଛାଡ଼େ ନାଇଁ ଯାଇକରି ଉଦ୍ୟୋଗୀ ହେବାରକେ ଆହ୍ୱାନ ଦେଇଛନ୍। ପେନ୍ସନ୍ ବଣ୍ଟନଥି ସ୍ୱଚ୍ଛତା ଆଣବା ଲାଗି 70 ବୟସ ଆଉ ତାନୁ ଅୟତ୍କା ପେନ୍ସନ୍ ଭୋଗୀମାନଙ୍କର ସର୍ଭେ 15 ଭିତରେ ସାରବାରକେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଆଉ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗଲାକାଲି ଟିଟିଲାଗଡ଼ ରାଜ୍ୟର ସବୁନୁ ଯହ ତାପମାତ୍ରା 44.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରନୁ 44.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଇବା 4 ତକ ରାଜ୍ୟର ତାପମାତ୍ରାଟି ଖାସ୍ ପରିବର୍ତ୍ତନ ନାଇଁ ହୁଏ ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଆଇବା 24 ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାକେ ଜବର ଖରା ଆଉ ଗୁଳୁଗୁଳି ଲାଗି କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ସୁବହ 11 ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର। ଇସ୍କେ ଅଲାୱା ଆକାଶବାଣୀ ଔର ଦୂରଦର୍ଶନ କେ ୟୁଟ୍ୟୁବ ଚ୍ୟାନେଲ ଔର ପ୍ରସାର ଭାରତୀ କେ ଆପ୍ ନ୍ୟୁଜ୍ ଅନ୍ ଏୟାର ଔର ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ସଜୀବ ପ୍ରସାରଣ ଲାଇଭ ଷ୍ଟ୍ରିମିଂ କେ ମାଧ୍ୟମ ସେ ଭି। ତୋ ୟାଦ ରଖେ ରବିବାର 31 ସୁବହ 11 ମନ୍ କି ବାତ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ 8ମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା, କାର୍ଯ୍ୟାଳୟ, ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1 ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ହେବା ନେଇ କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତିକୁ ପ୍ରତିହତ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ମାସ 1 ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପେନ୍ସନ୍ ବଣ୍ଟନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ଲକ୍ଷ୍ୟ ନେଇ 70 ଏବଂ ତା'ଠାରୁ ଅଧିକ ପେନ୍ସନ୍ଭୋଗୀଙ୍କ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। 15 ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିକଟସ୍ଥ ଟେମରିଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଯାପିତ ହୋଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ କାର୍ଯ୍ୟକାରୀ ହୋଇଛି। ଶୂନ୍ୟ ପ୍ଲାଷ୍ଟିକ୍ ବ୍ୟବହାର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ସଫା କରିବା ସହିତ ବ୍ରହ୍ମପୁର ସହରକୁ ସର୍ବଦା ସଫାସୁତୁରା ରଖିବାକୁ ସାମୂହିକ ଶପଥ ପାଠ କରିଥିଲେ। ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। ଆସନ୍ତା 3 ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ମଧ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର ଗୁରୁଜ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ
2: ମ୍ୟାଲେରିଆ ରୋଗ ପ୍ଲାଜମୋଡିୟମ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ ଏହି ପ୍ଲାଜମୋଡିୟମ ଚାରି ପ୍ରକାର ଯଥା ପ୍ଲାଜମୋଡିୟମ ଫାଲ୍ସିପେରମ୍ ପ୍ଲାଜମୋଡିୟମ ଭାଇଭାକ୍ସ ପ୍ଲାଜମୋଡିୟମ ଓଭେଲ୍ ଓ ପ୍ଲାଜମୋଡିୟମ ମ୍ୟାଲେରି ମାଇ ଏନଫୋଲିସ୍ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ଆମ ଦେଶରେ ମ୍ୟାଲେରିଆ ମୁଖ୍ୟତଃ ପ୍ଲାଜମୋଡିୟମ ଫାଲ୍ସିପେରମ୍ ଓ ପ୍ଲାଜମୋଡିୟମ ଭାଇଭାକ୍ସ ଦ୍ୱାରା ହୋଇଥାଏ ପ୍ଲାଜମୋଡିୟମ ଫାଲ୍ସିପେରମ୍ ଦ୍ୱାରା ସୃଷ୍ଟି ହେଉଥିବା ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି ଫାଲ୍ସିପେରମ୍ ମ୍ୟାଲେରିଆର ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ ମୁଣ୍ଡ ବିନ୍ଧିବା ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ କାଶ ଓ ସାମାନ୍ୟ ତରଳ ଝାଡ଼ା କେତେକ କ୍ଷେତ୍ରରେ ଦେଖାଯାଇଥାଏ ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ ଯକୃତ ଓ ପ୍ଲିହା ବଢ଼ିପାରେ ରକ୍ତହୀନତା ଶୀଘ୍ର ହୋଇଥାଏ ଏହି ଫାଲ୍ସିପେରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ ଯକୃତ ବୃକକ୍ ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ ଏପରି ଅନ୍ୟ 3 ପ୍ରକାର ମ୍ୟାଲେରିଆରେ ହୋଇନଥାଏ ରକ୍ତ ସଞ୍ଚାଳନ ଠିକ୍ ନହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡ଼ୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ ବାତ ମାରେ ବେକ ସ୍ୱାଭାବିକ ଭାଙ୍ଗି ନ ହୋଇ ନାଠି ହୋଇଯାଏ ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନଥାଇ କେବଳ ଜ୍ୱରରେ

0: ପଡ଼ି ଅଚେତ ମୃତ୍ୟୁ ମୁଖରେ ପଡ଼ନ୍ତି। ଗର୍ଭବତୀ ମାଆମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ ଇନସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା ପୋତି ପାଣି ଜମିବାକୁ ନଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ, ସଡ଼େଇ, ପ୍ଲାଷ୍ଟିକ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶା ବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମଇ 26 ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍ ସବ୍କା ବିଶ୍ୱାସ ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ଟୋସିମିସୁ ମେଟୋଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମେଟୋଗି ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ସିକିମ୍ ଗସ୍ତ ଅବସରରେ ଆଜି ସେ ନାଥୁଲା ଘାଟି ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ଗତକାଲି ରାଷ୍ଟ୍ରପତି ଆର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶ ଓ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଥିଲେ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୁ ଟ୍ରେନ୍ର ଶୁଭାରମ୍ଭ ଲାଗି ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ରେଳବାଇ କ୍ଷେତ୍ରରେ ଏକ ସବୁଜ ଓ ସ୍ଥାୟୀ ଗମନାଗମନକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ। 1200 କିଲୋୱାଟ୍ ଶକ୍ତି କ୍ଷମତା ବିଶିଷ୍ଟ 10 କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ଟି ଜିନ୍ଦ ଓ ସୋନିପତ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ 75 କିଲୋମିଟର ବେଗରେ ଯାତାୟତ କରିପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ କମିଟିର ଦ୍ୱିତୀୟ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଜାରି ରହିଥିବା ସହଯୋଗର ଅଗ୍ରଗତି ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହାଛଡ଼ା ସାଇବର ପ୍ରତିରକ୍ଷା, ସାମରିକ ମେଡିକାଲ ସହଯୋଗ, ଯୁଗ୍ମ ତାଲିମ, କ୍ଷମତା ନିର୍ମାଣ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଆଦି ପ୍ରସଙ୍ଗକୁ ନେଇ ଭାରତ ଓ ରୋମାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଯୋଜନା ଗତକାଲି ଏହି ବୈଠକରେ ଚୂଡ଼ାନ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍କ ସହିତ ସପ୍ତଦଶ ବୈଦେଶିକ ମନ୍ତ୍ରୀ ଢାଞ୍ଚାଗତ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବୈଶ୍ୱିକ ଏବଂ ବିବିଧ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଅବସରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ସମନ୍ୱିତ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଆଣବିକ ଶକ୍ତି ଉତ୍ପାଦନ ଲାଗି ୟୁରାନିୟମ୍ ଯୋଗାଣ ସମେତ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ଦିଗରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏତଦ୍ବ୍ୟତୀତ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦାନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି।

0: କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଅନ୍ୟ କେତେକ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି। କ୍ରିକେଟ୍। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ ୱାନ୍ ମ୍ୟାଚ୍ରେ ଏହି ଦଳ ଗୁଜରାଟ ଟାଇଟାନ୍ସକୁ 92 ରନ୍ରେ ପରାସ୍ତ କରି ଫାଇନାଲ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ହରାଇ 254 ରନ୍ କରିଥିଲା। ଦଳ ପକ୍ଷରୁ ରଜତ ପଟ୍ଟିଦାର ମାତ୍ର 33 ବଲ୍ରୁ 93 ରନ୍ କରି ଅପରାଜିତ ରହିବ ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟା 43 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। 255 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ଆଉ 3ଟି ବଲ୍ ବାକି ଥାଇ 162 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ରାହୁଲ ତେୱାତିଆ ସର୍ବାଧିକ 68 ରନ୍ କରିଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଜ୍ୟାକବ୍ ଡଫି 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଆଜି ଏଲିମିନେଟର୍ ପର୍ଯ୍ୟାୟରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଶ୍ରୋତା ବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ସ୍ମୃତିରେ ସ୍ମୃତିରେ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ 90 ବର୍ଷର ଆକାଶବାଣୀ ଏବଂ ପ୍ରସିଦ୍ଧ ପ୍ରଚ୍ଛଦ ପଟ ଗାୟିକା ଆଶା ଭୋସଲେଙ୍କ ସମ୍ପର୍କରେ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଅଛନ୍ତି ସରିତା ପଣ୍ଡା। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
2: आपण माने बाहाघर व्रत घर और जन्मदिन पार्टी पे फोटोग्राफी किंबा वीडियोग्राफी करने को चाहते कि तबे आज ही जोगाजोग करंतु स्वागतिका स्टूडियो S39 NEC मार्केट कोयलनगर राउरकेला। कांटेक्ट नंबर 9937322668।
3: सावित्री मो ऑफिस जाउछि।
4: निया ए मासर इलेक्ट्रिक बिल भरि दबो।
3: बाप रे इत्ते टका।
4: मु तो कहूची सोलर पैनल लगे दबा मासकु 300 यूनिट पर्यंत बिल बंची जीवो।
3: सेथिरे केते खर्च हेबो जानी छ?
4: काई चिंता करूछ? सरकार सेथि पे सब्सिडी देउछंती परा।
5: आके हां पीएम सूर्य घर योजना रे केंद्र और राज्य सरकार मोट 1,38,000 टंका पर्यंत सब्सिडी देउछंती। pmsuryaghara.gov.in रे आज ही आवेदन करंतु।
6: योग योग केवल शरीर रो व्यायाम नहि यहा मन शरीर ओ आत्मा रो सुंदर समन्वय। प्रतिदिन किछि समय योग पई देले यहा हम जीवन रे सुस्वास्थ्य सुख ओ शांति भरि देबो। योग होउछि सुस्थ शरीर ओ सुस्थ मन पई प्रकृति रो सर्वश्रेष्ठ उपहार। तनो योग करंतु रोग दूर करि सुस्थ जीवन अपनांतु।
7: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 31 मई सुबह 11 बजे मन की बात।
8: कौन रीमा घरे सोलर लगे देला?
9: हाँ मधु अपा एबे आउ बिजुली बिल पाई चिंता नहीं।
8: चिंता नहीं माने?
9: हाँ अपा सोलर करी देले मासको 300 यूनिट पर्यंत बिजुली बिल बंची जीवो।
8: सतरे
9: खाली सेती किनु हो पा सौर शक्ति व्यवहार करले परिवेश भी सुरक्षित रहिबो।
5: आज्ञा हां पीएम सूर्य घर योजना रे केंद्र और राज्य सरकार मोट 1,38,000 टंका पर्यंत सब्सिडी देउछंती। pmsuryaghara.gov.in रे आज ही आवेदन करंतु।

ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କୁ ଆମର ଏଇ ନିଆରା କାର୍ଯ୍ୟକ୍ରମ ସ୍ମୃତିରେ ସ୍ମୃତିରେକୁ ଅନେକ ଅନେକ ସ୍ୱାଗତ।

କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସରିତା।

ଶ୍ରୋତା ବନ୍ଧୁ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ଶ୍ରୋତା ବନ୍ଧୁ, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହୁକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ଓ ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ, ଖଞ୍ଜଣୀ ଭଜନ, କେନ୍ଦରା ପ୍ରଭୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା, ରୀତିନୀତି, ଚାଲିଚଳଣି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା କାର୍ଯ୍ୟକ୍ରମକୁ ଏହି ଆକାଶବାଣୀ ହିଁ ପରିବେଷଣ କରିଥାଏ। ହଁ ଶ୍ରୋତା ବନ୍ଧୁ, ସଂସ୍କୃତି, ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ହେଉଛି ଆକାଶବାଣୀ।

ଶ୍ରୋତାବନ୍ଧୁ, ଆଜି ଆସନ୍ତୁ ନା ଆଉ ଜଣେ ପ୍ରଚ୍ଛଦପଟ ଗାୟିକାଙ୍କର ବିଷୟରେ କିଛି ଜାଣିବା। ସେ ହେଉଛନ୍ତି ଆଶା ଭୋସଲେ।

ହଁ ଶ୍ରୋତା ବନ୍ଧୁ, ଆଶା ଭୋସଲେ 1933 ମସିହା ସେପ୍ଟେମ୍ବର ମାସ 8 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଆଶା ଭୋସଲେ ଆଶା ତାଇ ବା ମରାଠୀ ଭାଷାରେ ବଡ଼ ଭଉଣୀ ନାମରେ ମଧ୍ୟ ପରିଚିତା। ତେବେ ଆଶାଜୀ ନାମରେ ସେ ସବୁଠାରୁ ବେଶୀ ଲୋକପ୍ରିୟ।

ହଁ ଶ୍ରୋତା ବନ୍ଧୁ, 1933 ମସିହା ସେପ୍ଟେମ୍ବର ମାସ 8 ତାରିଖରେ ଜନ୍ମ ନେଇଥିବା ଏହି ମହିଳା ଜଣକ ହିନ୍ଦୀ ସିନେମାର ଏକ ପ୍ରଥିତଯଶା ଗାୟିକା ଥିଲେ। ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ନା ଶୁଣିନେବା ସେଇ ଆଶା ଭୋସଲେଙ୍କର ଏକ ଚର୍ଚ୍ଚିତ ଗୀତ।

ହଁ ଶ୍ରୋତା ବନ୍ଧୁ, ମହାରାଷ୍ଟ୍ରରେ ଜନ୍ମିତ ହୋଇଥିବାରୁ ତାଙ୍କ ମାତୃଭାଷା ମରାଠୀରେ ମଧ୍ୟ ସେ ଅନେକ ଲୋକପ୍ରିୟ ସଙ୍ଗୀତ ଗାଇଥିଲେ। 1943 ସେ ସଙ୍ଗୀତ ଜଗତରେ ପାଦ ଦେଲେ। ପାଖାପାଖି 6 ଦଶନ୍ଧି ଧରି ସେ ସଙ୍ଗୀତ ଜଗତରେ ଲୋକପ୍ରିୟ ରହିଥିଲେ। ହଜାର ହଜାର ହିନ୍ଦୀ ଛାୟାଛବିରେ ସେ ନିଜ ସୁଲଳିତ କଣ୍ଠସ୍ୱର ପ୍ରଦାନ କରିଥିଲେ। ତାହା ସାଙ୍ଗକୁ ସେ ଅନେକ ଆଲବମ୍ ଓ ଏକକ ସଙ୍ଗୀତ ଆଦିରେ ଭାରତ ଓ ଭାରତ ବାହାରେ ଅନେକ କାର୍ଯ୍ୟକ୍ରମ କରିଛନ୍ତି। ଶ୍ରୋତାବନ୍ଧୁ, ସେ ହେଉଛନ୍ତି ପ୍ରସିଦ୍ଧ ପାର୍ଶ୍ୱ ଗାୟିକା ଲତା ମଙ୍ଗେସ୍କର ଓ ଉଷା ମଙ୍ଗେସ୍କରଙ୍କ ଭଉଣୀ।

ଶ୍ରୋତାବନ୍ଧୁ, 18ଟି ନାମାଙ୍କନ ଭିତରୁ ଆଶା ଭୋସଲେ 7ଟି ମହିଳା ପାର୍ଶ୍ୱ ଗାୟିକା ପୁରସ୍କାର ପାଇଥିଲେ। 1967 ଓ 68ରେ ସେ ପ୍ରଥମ 2ଟି ପୁରସ୍କାର ଜିଣିଥିଲେ। ନୂଆ ପ୍ରତିଭାମାନଙ୍କୁ ସୁଯୋଗ ଦେବା ପାଇଁ 1969ଠାରୁ ତାଙ୍କୁ ମନୋନୟନ ପାଇଁ ଗ୍ରହଣ ନ କରାଯାଉ ବୋଲି ସେ କହିଥିଲେ। 1979ରେ ଏହି ପୁରସ୍କାର ପାଇଁ ପୁନଃ ସେ ଏହି ଅନୁରୋଧ କରିଥିଲେ। ତଥାପି ବି ଆଲକାୟଗ୍ନିଙ୍କ ପରି ସେ ହେଉଛନ୍ତି ଆଜି ଯାଏଁ ସର୍ବାଧିକ ବାର ପୁରସ୍କାର ଜିତିଥିବା ଗାୟିକା। ପରବର୍ତ୍ତୀ କାଳରେ 1966 ରଙ୍ଗିଲା ଛାୟାଛବି ପାଇଁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।

ଫିଲ୍ମଫେୟାର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ 2001ରେ ପ୍ରଦାନ କରାଯାଇଥିଲା। ସେ ଜିତିଥିବା ଫିଲ୍ମଫେୟାର ପୁରସ୍କାର ଗୁଡ଼ିକ ହେଲା 1968ରେ ଗରିବୋ କି ସୁନୋ,

1996 ସ୍ୱତନ୍ତ୍ର ସମ୍ମାନ ପାଇଥିଲେ। ଫିଲ୍ମଫେୟାର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ 2001 ସେ ପାଇଥିଲେ। ଶ୍ରେଷ୍ଠ ଚଳଚ୍ଚିତ୍ର ପାର୍ଶ୍ୱଗାୟିକା ଭାବରେ ଆଶା ଭୋସଲେ 2 ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି। 1981 ଦିଲ୍ ଚିଜ୍ କ୍ୟା ହେ

ଆଉ ଅନନ୍ୟ ପୁରସ୍କାର ଭାବରେ ଆଶାଜୀ ଅନ୍ୟାନ୍ୟ ଅନେକ ପୁରସ୍କାର ମଧ୍ୟ ସମ୍ମାନିତା। 1987 ନାଇଟିଙ୍ଗେଲ୍ ଅଫ୍ ଏସିଆ ଆୱାର୍ଡ଼, 1999 ଲତା ମଙ୍ଗେସ୍କର ଆୱାର୍ଡ଼ ମଧ୍ୟପ୍ରଦେଶ ସରକାର, 1998 ଦୟାବତୀ ମୋଦି ପୁରସ୍କାର, 1999 ଲତା ମଙ୍ଗେସ୍କର ପୁରସ୍କାର ମହାରାଷ୍ଟ୍ର ସରକାର, 2000 ସିଙ୍ଗର୍ ଅଫ୍ ଦ ମିଲେନିୟମ୍ ଦୁବାଇ ସରକାର, ପୁଣି 2000 ଜି ଟିଭି ବଲିଉଡ଼ ପୁରସ୍କାର, 2001 MTV ପୁରସ୍କାର, 2002 BBC ଲାଇଫ୍ ଟାଇମ୍ ଏଚିଭମେଣ୍ଟ ଆୱାର୍ଡ଼। ଶ୍ରୋତାବନ୍ଧୁ, 2026 ଏପ୍ରିଲ ମାସ 12 ତାରିଖରେ ଆଶାଙ୍କର ପରଲୋକ ଘଟିଥିଲା।

କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନରେ ଥିଲେ ସରିତା ପଣ୍ଡା। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ଘରକୁ 8249809672। ନମ୍ଘରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ କିଷାନ ଗୀତ, ପରିବେଷଣ କରୁଛନ୍ତି ଗୋବର୍ଦ୍ଧନ ହାହା ଏବଂ ସାଥୀମାନେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋଁ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହୈ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହୈ ମନ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବେ 11 ବଜେ ମନ କି ବାତ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋଁ ଔର ପ୍ରସାର ଭାରତୀ କେ OTT ପ୍ଲାଟଫର୍ମ ୱେଭ୍ସ ପର। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या माई

ପ୍ରଚାର କଲୁ ବର୍ଣ୍ଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ କିଷାନ ଗୀତ, ପରିବେଷଣ କରିଥିଲେ ଗୋବର୍ଦ୍ଧନ ହାହା ଏବଂ ସାଥୀମାନେ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆରମ୍ଭ କରୁଛୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ବେତାବ ଫିଲ୍ମର ଏହି ଗୀତଟି ଶୁଣନ୍ତୁ, କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର ଏବଂ ଶବୀର କୁମାର।

0: ଆପଣ ମାନେ ବାହାଘର ବ୍ରତଘର ଓ ଜନ୍ମଦିନ ପାର୍ଟି ପାଇଁ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି କରିବାକୁ ଚାହାନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ସ୍ୱାଗତିକା ଷ୍ଟୁଡିଓ S39 NEC ମାର୍କେଟ କୋଇଲନଗର ରାଉରକେଲା। କଣ୍ଟାକ୍ଟ ନମ୍ବର 9937322668।
1: ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
2: ବାପରେ, ଏତେ ଟଙ୍କା!
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଅନାମିକା ଫିଲ୍ମର ଗୀତଟି ଶୁଣିଥିଲେ କିଶୋର କୁମାରଙ୍କ କଣ୍ଠରେ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଡ୍ୟାଡି ଫିଲ୍ମରୁ, କଣ୍ଠ ଦେଇଛନ୍ତି ତଲା ତଜିଜ୍।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ମେରା ସାୟା ଫିଲ୍ମର ଗୀତଟି ଶୁଣିଥିଲେ ଲତା ମଙ୍ଗେସ୍କରଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସାହିବାନ ଫିଲ୍ମର କଣ୍ଠ ଦେଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଜଲି ମୁଖାର୍ଜୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲିଥିବା ଗୋଟିଏ ରାଜ୍ୟ

0: ଲୋକସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଭାରତରେ ପାରାଦୀପ ବିକାଶର ମଙ୍ଗ ଧରିବ। ଏହି ପ୍ରକଳ୍ପ ଓଡ଼ିଶାକୁ ଭାରତର ଇସ୍କାତ ରାଜଧାନୀ ଭାବେ ଗଢ଼ି ତୋଳିବା ସହିତ ପାରାଦୀପକୁ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାଇବ। ଏହି କାରଖାନାର ଶୁଭାରମ୍ଭ ପରେ 30,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବା ସହିତ 60,000 କୋଟିର ପୁଞ୍ଜିନିବେଶ କରାଯିବ। ଏହାଫଳରେ ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜିର ଦିନରେ ଏଠି ହଜାର ହଜାର ସଂଖ୍ୟାରେ ଅର୍ଥାତ୍ ପାଖାପାଖି ଯେତେବେଳେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସମାପ୍ତ ହେବ 32,000 ଅଧିକ ଯୁବକ ଯୁବତୀ ଟେକ୍ନିକାଲ ନନ୍ ଟେକ୍ନିକାଲ ସମସ୍ତ ପ୍ରକାରର ଇଏ ସୁବିଧା ଏବଂ ଇଏ ଜବ୍ ଏମ୍ପ୍ଲୟି ତାଙ୍କ ପାଇଁ ଇଏ ହେବ ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆନସିଲାରୀ ଇଣ୍ଡଷ୍ଟ୍ରି ମଧ୍ୟ ଏହା ସହିତ ଏ ଅଞ୍ଚଳକୁ ଯେଭଳି ଭାବରେ ଆସି ପହଞ୍ଚିବ ତାହା ନିଶ୍ଚିତ ଭାବରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବ। 2028-29 ଯାହା ଶିଳାନ୍ୟାସ କରିବାର ଅବକାଶ ଥିଲା ଆମେ ଆଜି 2026 ଶିଳାନ୍ୟାସ କଲୁ ଏବଂ 2029 ବେଳକୁ ଇଏ ପ୍ରଡକ୍ସନ୍ ଷ୍ଟେଜ୍ରେ ଆସିଯାଇଥିବ ଏବଂ ତାର ଶୁଭ ଉଦ୍ଘାଟନ ମଧ୍ୟ କରିବ ଆମର ଇଏ ସରକାର ସମୟରେ। ଇଏ ଗୋଟିଏ ଆମ ସରକାରର ବଡ଼ ଐତିହାସିକ ନିଷ୍ପତ୍ତି।
0: କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତି, ସରକାରଙ୍କ ନେତୃତ୍ୱରେ ଦ୍ରୁତ ଶିଳ୍ପାୟନ ମାଧ୍ୟମରେ ପୂର୍ବୋଦୟ ସ୍ୱପ୍ନକୁ ବାସ୍ତବର ରୂପ ମିଳୁଛି। ନବୀକରଣୀୟ ଶକ୍ତି, ଫାର୍ମା ଓ ପେଟ୍ରୋକେମିକାଲ୍ସ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ନିବେଶ ବୃଦ୍ଧି ପାଇବାରେ ଲାଗିଛି। 2030 ଭାରତ 300 metric tons ଇସ୍କାତ ଉତ୍ପାଦନ ଲକ୍ଷ୍ୟରେ ଓଡ଼ିଶା 50% ଯୋଗଦାନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। ଶିଳ୍ପାୟନ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଏହି କାରଖାନାରୁ ବାର୍ଷିକ 13.2 million tons ଇସ୍କାତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରୌଦ୍ରତାପରୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରିବା ସମୟରେ ଆନୁଷଙ୍ଗିକ ସାମଗ୍ରୀକୁ ପାଖରେ ରଖିବା ପାଇଁ କହିଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍ପରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950 ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ସକାଳ 9 ଅପରାହ୍ନ 4 ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5 ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ସୁଦ୍ଧା

ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। 10 ବର୍ଷ ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡ଼େଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ପ୍ରସ୍ତାବ ଆଦିକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏହି ଫଳାଫଳ ଘୋଷଣା କରାଯାଇଥାଏ। 2002 ମସିହାରୁ ଚାଲିଥିବା ଏହି ପ୍ରକ୍ରିୟା 2016 ମସିହା ପରଠାରୁ ବନ୍ଦ ରହିଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1 ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମଳଠାରେ 2 ଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 415 ଜଣ ବ୍ଲକସ୍ତରୀୟ ଅଧିକାରୀ ଓ 42 ଜଣ ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୋଇ ସଂଶୋଧନ ଆବେଦନ ଫର୍ମ ପୂରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ଓ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମଠାରେ 7ମ ରାଜ୍ୟ ଯୋଗାସନ ଚାମ୍ପିୟନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ପ୍ରତିଯୋଗିତାରେ 20ଟି ଜିଲ୍ଲାରୁ 300 ପ୍ରତିଯୋଗୀ 6ଟି ବୟସ ବର୍ଗରେ 12ଟି ଶ୍ରେଣୀରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ଚାମ୍ପିୟନ ହୋଇଥିବାବେଳେ କେନ୍ଦ୍ରାପଡ଼ା ପ୍ରଥମ ରନର୍ସଅପ୍ ଓ ରାୟଗଡ଼ା ଦ୍ୱିତୀୟ ରନର୍ସଅପ୍ ହୋଇଛି। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗଣ୍ଡରେ 19ଟି ଘଡ଼ିଆଳ ଶାବକ ଜନ୍ମ ନେଇଛନ୍ତି। ସମସ୍ତ ଶିଶୁ ଶାବକ ସୁସ୍ଥ ରହିଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ମହାନଦୀ ବନାଞ୍ଚଳରେ ଘଡ଼ିଆଳ ବଂଶବୃଦ୍ଧି ପାଇଁ 35 କୋଟି ମାଈ ଓ ଅଣ୍ଡିରା ଘଡ଼ିଆଳ ଛଡ଼ାଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12ଟା ସୁଦ୍ଧା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ। ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣିବା ନନ୍ଦକିଶୋର ସିଂଙ୍କ ରଚନାରୁ, କଣ୍ଠଶିଳ୍ପୀ ପ୍ରୀତି ନନ୍ଦ ରାଉତରାୟ।

ଶ୍ରୋତାବନ୍ଧୁ ଭଜନ ସହ ଶେଷ ହେଲା ଭକ୍ତିଗତ କାର୍ଯ୍ୟକ୍ରମ ଆରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ବର୍ତ୍ତମାନ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆଜି ଶୁଣନ୍ତୁ ଏହାର 406ତମ ଭାଗ ସଙ୍ଗୀତ ତାରାକାନ୍ତ ପଣ୍ଡା ପ୍ରଯୋଜନା ସୁହାସ ମହାନ୍ତି।

ପୃଥିବୀ ଦେବୀଙ୍କ ସ୍ତୁତିରେ ପ୍ରୀତ ହୋଇ ଶ୍ରୀକୃଷ୍ଣ ନାରକାପୁତ୍ର ଭଗବଦତ୍ତକୁ ଅଭୟ ପ୍ରଦାନ କରିଛନ୍ତି ଏବଂ ଷୋଳସହସ୍ର ଏକଶତ ନାରୀକୁ ଦ୍ୱାରକା ପଠାଇଛନ୍ତି। ସତ୍ୟଭାମାଙ୍କ ସହିତ ଯାଇଛନ୍ତି ସ୍ୱର୍ଗକୁ। ଇନ୍ଦ୍ରମାତାଙ୍କୁ ରତ୍ନକୁଣ୍ଡଳ ପ୍ରତ୍ୟର୍ପଣ କରି ଫେରିବା ବେଳେ ପାରିଜାତ ହରଣ କରି ଆଣିଛନ୍ତି। ଦ୍ୱାରକାରେ ଆସି ପତ୍ନୀମାନଙ୍କ ଗୃହରେ ସାଧାରଣ ବ୍ୟକ୍ତିଟିଏ ପରି ନିରନ୍ତର ବିହାର କରିଛନ୍ତି।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରୀମଦ୍ ଭାଗବତ, ଆଜି ଶୁଣିଲେ ଏହାର 406ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ନାରୀମୂଳ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ସ୍ୱଚ୍ଛତା ଦିଗରେ ନାରୀର କର୍ତ୍ତବ୍ୟ। ଏ ସମ୍ପର୍କରେ ଶୁଣିବା ଶିକ୍ଷୟିତ୍ରୀ

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ଆମେ ସମସ୍ତେ ଏକଥା ଜାଣିଛେ, ସ୍ୱଚ୍ଛତାର ଅର୍ଥ ହେଲା ପରିଷ୍କାର ପରିଚ୍ଛନ୍ନତା। ପରିଷ୍କାର ପରିଚ୍ଛନ୍ନତା ଅର୍ଥାତ୍ ଆମେ ନିଜକୁ ପରିଷ୍କାର ରଖିବା ସହ ଆମ ଚତୁଃପାର୍ଶ୍ୱରେ ପରିବେଷ୍ଟିତ ପରିବେଶକୁ ମଧ୍ୟ ପରିଷ୍କାର ରଖିବାକୁ ଚେଷ୍ଟା କରିବା। ହେଲେ ବର୍ତ୍ତମାନର ଯୁଗରେ ବିଜ୍ଞାନର ଯେତେ ଉନ୍ନତି ଘଟୁଛି, ପରିବେଶ ସେତିକି ପ୍ରଦୂଷଣ ହେବାରେ ଲାଗିଛି। ପରିବେଶ ପ୍ରଦୂଷଣ ହେବା କାରଣରୁ ଜୀବଜଗତର ଅନେକ କ୍ଷୟକ୍ଷତି ମଧ୍ୟ ଘଟୁଛି। ପରିବେଶ ପ୍ରଦୂଷଣ ହେବାର ଅନେକ ଗୁଡ଼ିଏ କାରଣ ରହିଛି, ଯେମିତିକି କଳକାରଖାନା ନିର୍ମାଣ, ଜଙ୍ଗଲ କ୍ଷୟ, ଯାନବାହନ, ଜନସଂଖ୍ୟା ବୃଦ୍ଧି, ଏହିପରି ଅନେକ କାରଣ ରହିଛି। ହଁ ଭଉଣୀମାନେ, ଆମେ ଯଦି ଆମ ପରିବେଶର ସ୍ୱଚ୍ଛତା ରକ୍ଷା କରିପାରିବା, ତେବେ ଆମେ ସୁସ୍ଥ ଓ ନିରାମୟ ଜୀବନଯାପନ ମଧ୍ୟ କରିପାରିବା। ତେବେ ଭଉଣୀମାନେ, ସମାଜର ସମୃଦ୍ଧି ନିମିତ୍ତ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁଗ ଯୁଗ ଧରି ପୁରୁଷ ଓ ନାରୀ ଉଭୟଙ୍କର ଦାନରେ ସମାଜ ସୃଷ୍ଟି। ସମାଜକୁ ସରସ, ସୁନ୍ଦର ଓ ରୁଚି ସମ୍ପନ୍ନ କରିବା ପାଇଁ ପୁରୁଷ ସହିତ ନାରୀ ସମତୁଲ୍ୟ ଭାବରେ କାର୍ଯ୍ୟ କରିଥାଏ। କାରଣ ନାରୀ ବିନା ସମାଜରେ ସାମାଜିକ ଉନ୍ନତି କଳ୍ପନା କରିହେବ ନାହିଁ। କାରଣ ନାରୀ ହିଁ ସୃଷ୍ଟି, ନାରୀ ହିଁ ସ୍ଥିତି, ନାରୀ ହିଁ ବିଲୟ, ନାରୀ ନାରାୟଣୀ, ଦୁଃଖହାରିଣୀ, ଶକ୍ତି ସ୍ୱରୂପିଣୀ, ପ୍ରଳୟକାରିଣୀ।

0: ଭଉଣୀମାନେ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆଲୋଚନାର ବିଷୟବସ୍ତୁଟି ରହିଛି ସ୍ୱଚ୍ଛତା ଦିଗରେ ନାରୀର କର୍ତ୍ତବ୍ୟ। ତେବେ ଆସନ୍ତୁ ଏ ବିଷୟବସ୍ତୁକୁ ନେଇ ଆମେ ଅନେକ କିଛି କଥା ଜାଣିବା ଶ୍ରୀମତୀ ସୁଜ୍ୟୋତି ଦ୍ୱିବେଦୀଙ୍କ ଠାରୁ।
1: ନମସ୍କାର ଶ୍ରୋତା ଭଉଣୀମାନେ, ଆଜିର ଏହି ନାରୀ ମହଲ କାର୍ଯ୍ୟକ୍ରମରେ ରହିଛି ସୁନ୍ଦର ବିଷୟବସ୍ତୁ, ସ୍ୱଚ୍ଛତା ଦିଗରେ ନାରୀର ଭୂମିକା। ହେଲେ ପ୍ରଥମେ ଆମେ ଜାଣି ରଖିବା ସ୍ୱଚ୍ଛତା କ'ଣ, ସ୍ୱଚ୍ଛତା ଆଣିବାରେ ନାରୀର ଭୂମିକା କ'ଣ। ତେବେ ଭଉଣୀମାନେ, ମାନବ ସମାଜର ସୁସ୍ଥ ସୁନ୍ଦର ଜୀବନ ମୂଳରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯାହା ଭଉଣୀମାନେ, ଏହା ଆମେ ସମସ୍ତେ ଜାଣିଛେ। ସ୍ୱଚ୍ଛ ଭାରତ ହିଁ ଜନଜୀବନକୁ ସମୃଦ୍ଧ।

କରିପାରିବ। ଗାନ୍ଧିଜୀ ସ୍ୱଚ୍ଛତା ପ୍ରେମୀ ଥିଲେ। ତାଙ୍କର ଏହି ମହତ ଉଦ୍ଦେଶ୍ୟକୁ ଆଗେଇ ନେବା ପାଇଁ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 2014 ଅକ୍ଟୋବର 2 ଦିନ ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭ କରିଥିଲେ। ସ୍ୱଚ୍ଛତା ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯାହା ଜୀବନର ସ୍ୱାସ୍ଥ୍ୟ, ପରିବେଶ ଏବଂ ସମାଜର ଉନ୍ନତି ପାଇଁ ଅତ୍ୟାବଶ୍ୟକ। ତେଣୁ ଭଉଣୀମାନେ, ଏହି କ୍ଷେତ୍ରରେ ନାରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ଏବଂ ପ୍ରଶଂସନୀୟ। ନାରୀମାନେ ଘର ଏବଂ ସମାଜର ସ୍ୱଚ୍ଛତା ରକ୍ଷା ପାଇଁ ମୁଖ୍ୟ ଭୂମିକା ନିଅନ୍ତି। ସେମାନେ ଘର ସଫା ସହିତ ପରିବେଶ ପରିଚ୍ଛନ୍ନ ରଖିବା ପାଇଁ ଦୈନିକ ଉଦ୍ୟମ କରନ୍ତି। ଘର ମଧ୍ୟରେ ଖାଦ୍ୟ ସୁରକ୍ଷା, ପିଲାମାନଙ୍କର ସୁସ୍ଥ ସ୍ୱାସ୍ଥ୍ୟ ଏବଂ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ସ୍ୱଚ୍ଛତା ଏବଂ ସମ୍ପୂର୍ଣ୍ଣ ପରିବେଶର ସ୍ୱଚ୍ଛତା ରକ୍ଷାରେ ନାରୀମାନଙ୍କର ଭୂମିକା ଅଗ୍ରଗଣ୍ୟ। ହଁ ଭଉଣୀମାନେ, ଅନେକ ସ୍ଥାନରେ ନାରୀମାନେ ସ୍ୱଚ୍ଛ ଶୌଚାଳୟ ବ୍ୟବସ୍ଥା ଏବଂ ପରିବେଶ ସଫା ରଖିବାରେ ଅଗ୍ରସର ରହିଛନ୍ତି। ଏହି ଦିଗରେ ନାରୀମାନେ ନିଜ ଭୂମିକା ନିର୍ବାହ କରିବା ସହିତ ଅନ୍ୟମାନଙ୍କୁ ସ୍ୱଚ୍ଛତା ବାବଦରେ ସଚେତନ କରିବା ଏବଂ ସମାଜରେ ଏହାର ଗୁରୁତ୍ୱ ବୁଝାଇବା ପାଇଁ ଅଗ୍ରଗଣ୍ୟ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରକ୍ରିୟା ଦ୍ୱାରା ଏକ ସୁସ୍ଥ ଏବଂ ସଫା ସମାଜ ଗଠିତ ହେବ। ତେଣୁ ଭଉଣୀମାନେ, ନାରୀମାନଙ୍କର ସ୍ୱଚ୍ଛତା ଅଭିଯାନରେ ସେମାନଙ୍କର ସହଭାଗିତାକୁ ଉତ୍ସାହିତ କରିବା ଉଚିତ। ସ୍ୱଚ୍ଛତା ଏବଂ ନାରୀର ଭୂମିକା କ'ଣ? ସ୍ୱଚ୍ଛତା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ଆମ ପରିବେଶ, ଆରୋଗ୍ୟ ଏବଂ ସମାଜର ଉନ୍ନତି ସହିତ ସମ୍ପୃକ୍ତ। ଏହି ସ୍ୱଚ୍ଛତା ଅଭିଯାନକୁ ସଫଳ କରିବାରେ ନାରୀମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଗୃହ ହେଉ କିମ୍ବା ବାହାର, ସବୁଠି ନାରୀମାନେ ସ୍ୱଚ୍ଛତା ବଜାୟ ରଖିବାରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତି। ପରିବେଶ ସ୍ୱଚ୍ଛତା ରଖିବାରେ ଗୃହିଣୀମାନେ ଏକ ମୁଖ୍ୟ ଭୂମିକା ନିର୍ବାହ କରନ୍ତି। ହଁ ଭଉଣୀମାନେ, ସେଥିପାଇଁ ସେମାନେ ଘର ଏବଂ ପରିବେଶ ସ୍ୱଚ୍ଛ ରଖିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି। ଗର୍ଭବତୀ ମହିଳା ଏବଂ ଛୋଟ ଶିଶୁମାନେ ଯେଉଁଠାରେ ରହନ୍ତି ସେଠାରେ ସ୍ୱଚ୍ଛତା ଅତି ଆବଶ୍ୟକ, ଯାହା ଆମେମାନେ ସମସ୍ତେ ଅତି ଭଲ ଭାବେ ଜାଣିଛେ। ଏହି କାମରେ ଗୃହିଣୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଘରେ ଅବଶିଷ୍ଟ ଖାଦ୍ୟ ପଦାର୍ଥ ସଠିକ୍ ଭାବେ ପରିଚାଳନା କରିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଏବଂ ପରିବେଶ ସଫା ରଖିବା ନାରୀମାନଙ୍କର ମୂଳ କାର୍ଯ୍ୟ ମଧ୍ୟରୁ ଅନ୍ୟତମ। ଘରୋଇ ପରିଷ୍କାରରେ ମହିଳାଙ୍କ ଭୂମିକା। ପରମ୍ପରାଗତ ଭାବେ ମହିଳାମାନଙ୍କୁ ଘରୋଇ କାର୍ଯ୍ୟ, ବିଶେଷ କରି ପରିଷ୍କାର ବଜାୟ ରଖିବା ପଦକ୍ଷେପ ଗୁଡ଼ିକ ପୂରଣ କରିବାରେ ଦେଖାଯାଇଥାଏ। ବଡ଼ ପରିବାରରେ ସଦସ୍ୟଙ୍କ ସ୍ୱଚ୍ଛତା ବଜାୟ ରଖିବା ପଛପଟେ ମହିଳାମାନଙ୍କ ପଦକ୍ଷେପ ଗୁଡ଼ିକ ବଡ଼ ଭୂମିକା ତୁଲାଇଥାନ୍ତି। ହଁ ଭଉଣୀମାନେ, ସ୍ୱଚ୍ଛ ଅଭିଯାନରେ ନାରୀମାନଙ୍କର ଅଂଶଗ୍ରହଣ ବହୁତ ଜରୁରୀ ଅଛି, ଯେଉଁଟାକି ହେଇ ମଧ୍ୟ ଆସୁଛି। ଭାରତ ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନର ସଫଳତାରେ ମହିଳାମାନଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶଦାନ ରହିଛି। ଗାଁ ଏବଂ ସହର ଉଭୟଠାରେ ମହିଳାମାନେ ଆଗକୁ ଆସି ଏହି ଅଭିଯାନରେ ଅଂଶଦାନ ଦେଇ ଗ୍ରାମକୁ ଏକ ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟକର ସ୍ଥାନ ଭାବରେ ଗଢ଼ି ତୋଳୁଛନ୍ତି। ସେମାନେ ଅନ୍ୟମାନଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ ମଧ୍ୟ କରୁଛନ୍ତି। ସ୍ୱଚ୍ଛତା ଓ ମହିଳା ସ୍ୱାସ୍ଥ୍ୟ। ନାରୀମାନେ ଯଦି ସ୍ୱଚ୍ଛତା ରଖିବେ ତେବେ ସେମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ମହିଳାମାନେ ଯଦି ସ୍ୱଚ୍ଛତା ରହିବେ ତେବେ ସେମାନଙ୍କର କେତେକ ଜଳଜନିତ ରୋଗରୁ ମୁକ୍ତ କରିପାରିବେ। ଗାଁ ଗଣ୍ଡାର ସ୍ତ୍ରୀ ଲୋକମାନେ ଦୂଷିତ ଜଳର ଉପଯୋଗ କରି ଅନେକ ରୋଗରେ ପୀଡ଼ିତ ହେଉଛନ୍ତି। ଏହା ସହିତ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ। ତେଣୁ ଭଉଣୀମାନେ, ଏହିପରି ଗାଁ ଗୁଡ଼ିକରେ ଯଦି ମହିଳାମାନେ ସଚେତନ ଭାବରେ ତାଙ୍କର ଭୂମିକା ନିର୍ବାହ କରିବେ ତେବେ ଏକ ସୁସ୍ଥ ସମାଜ ଗଠିତ ହେବ। ଓଡ଼ିଶାର ସ୍ୱଚ୍ଛତା ସେବାରେ ମହିଳାମାନଙ୍କର ଭାଗିଦାରୀ ସେମାନଙ୍କର ସାମାଜିକ ମର୍ଯ୍ୟାଦାକୁ ବଢ଼ାଉଛି। ନାରୀ ନିଜ ଘର ତଥା ନିଜ ପରିବେଶକୁ ସ୍ୱଚ୍ଛ ରଖିବା ନିହାତି ଆବଶ୍ୟକ, କାରଣ ବର୍ତ୍ତମାନ ବ୍ୟୟବହୁଳ ଚିକିତ୍ସାକୁ ଏଡ଼ାଇବା ଲାଗି ସ୍ୱଚ୍ଛତା ଅପରିହାର୍ଯ୍ୟ। ପରିଷ୍କାର ପରିବେଶ ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ, ଯାହାଦ୍ୱାରା ଚିକିତ୍ସା ଖର୍ଚ୍ଚ କମ୍ ହୁଏ। ପରିଷ୍କାର ପରିବେଶ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ଓ ମନୋବଳ ଉନ୍ନତି କରେ, ଯାହା ଉତ୍ପାଦନଶୀଳତା ବଢ଼ାଏ ଓ କର୍ମଚାରୀମାନଙ୍କର ଅନୁପସ୍ଥିତ କମ୍ କରେ। ଆଜିକାଲି ମହିଳାମାନେ ଫେସିଆଲ୍ ସ୍ଲଜ୍ ଟ୍ରିଟମେଣ୍ଟ, ଯେଉଁଟାକୁ ଆମେ କହୁଛେ କ'ଣ, FSTP,
ମାଇକ୍ରୋକ୍ରୋମ୍ ପୋଷ୍ଟିଂ ସେଣ୍ଟର ଏବଂ ସମୁଦାୟ ଶୌଚାଳୟ ପରିଚାଳନା ଭଳି କାର୍ଯ୍ୟରେ ଭାଗିଦାର ହୋଇପାରୁଛନ୍ତି। ପରିଷ୍କାରତା ଏକ ସୁସ୍ଥ ଜୀବନଶୈଳୀ, ସାମାଜିକ ସମୃଦ୍ଧି ଏବଂ ପରିବେଶ ସୁରକ୍ଷାର ମୂଳ ଆଧାର। ଏହା କେବଳ ବ୍ୟକ୍ତିଗତ ସ୍ୱଚ୍ଛତା ପାଇଁ ନୁହେଁ, ବରଂ ସମଗ୍ର ସମାଜର ସୁସ୍ଥତା ପାଇଁ ଅତ୍ୟନ୍ତ ଆବଶ୍ୟକ। ଶ୍ରୋତା ଭଉଣୀମାନେ, ଏହି ଦେଖନ୍ତୁ, ପରିସ୍ଥିତିରେ ମହିଳାମାନଙ୍କର ଭୂମିକା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସମାଜର ପୁନଃ ଗଠନକୁ ପ୍ରଭାବିତ କରୁଛି। ସମାଜରେ ନାରୀମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ୱଚ୍ଛତା ଅଭିଯାନରେ ସେମାନେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ଘର, ଗାଁ, ସହର ଏବଂ ପ୍ରତ୍ୟେକ ସ୍ଥାନରେ ନାରୀମାନେ ଯଦି ସ୍ୱଚ୍ଛତା ରଖିବାକୁ ନିଜ ଦାୟିତ୍ୱ ଭାବେ ଗ୍ରହଣ କରନ୍ତି, ତେବେ ଏକ ସୁସ୍ଥ ଏବଂ ସ୍ୱଚ୍ଛ ଭାରତ ଗଠିତ ହେବ। ସମାଜର ସମୃଦ୍ଧି ସୁସ୍ଥତାର ମୂଳ ଆଧାର ହେଉଛି ସ୍ୱଚ୍ଛତା। ଏହା କେବଳ ଏକ ଆଚାର ବ୍ୟବହାର ନୁହେଁ, ବରଂ ସମସ୍ତଙ୍କ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ଓଡ଼ିଆ ସମାଜରେ ନାରୀମାନେ ପ୍ରାଚୀନ କାଳର ଘରବାଡ଼ିର ସ୍ୱଚ୍ଛତା, ପରିବାରରେ ସମସ୍ତଙ୍କର ସ୍ୱଚ୍ଛତା ରକ୍ଷା କରିବାରେ ଅନନ୍ୟ ଭୂମିକା ନିର୍ବାହ ଆସିଛନ୍ତି। ନାରୀମାନଙ୍କର କ୍ଷମତା ସମର୍ଥନ ସମାଜର ସ୍ୱଚ୍ଛତା ଅଭିଯାନର ଏକ ପ୍ରେରଣାର ସ୍ରୋତ ଭାବରେ ଦେଖାଯାଏ। ଶ୍ରୋତା ଭଉଣୀମାନେ, ନାରୀମାନେ କିପରି ସ୍ୱଚ୍ଛତା ପ୍ରଚାର ପ୍ରସାର ଓ ସମାଜର ସମୃଦ୍ଧିରେ ପ୍ରଧାନ ଭୂମିକା ନିଭାଉଛନ୍ତି, ତାହା ମୁଁ ଉଲ୍ଲେଖ କରୁଛି। ପ୍ରାଚୀନ ଓଡ଼ିଆ ସମାଜରେ ନାରୀମାନେ ଗୃହସ୍ଥ ପରିବାରର ପରିଚାଳନାରେ ମୁଖ୍ୟ ଭାଗ ଥିଲେ। ସେମାନେ ପରିବାରର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାର ଦିନଚର୍ଯ୍ୟା ଏବଂ ପ୍ରତିଦିନ କାର୍ଯ୍ୟରେ ସମର୍ପିତ ଥିଲେ। ନାରୀମାନେ ପରିବାରର ଜଣେ ମୁଖ୍ୟ ସମର୍ଥକ ଓ ଶିକ୍ଷକ ଭାବରେ ସ୍ୱଚ୍ଛତା ଓ ସାମୂହିକ ସ୍ୱଚ୍ଛତା ସୃଷ୍ଟି କରିବାରେ ସହାୟତା କରିଥାନ୍ତି। ନାରୀମାନେ ପ୍ରକୃତିର ସ୍ୱଚ୍ଛତା, ପରିବେଶ ସୁରକ୍ଷା, ପରିସରରେ ଦୂରସ୍ଥତାକୁ ପ୍ରୋତ୍ସାହିତ କରିଥାନ୍ତି। ସେମାନେ ଗୃହର ସ୍ୱଚ୍ଛତା ସୃଷ୍ଟିରେ ମୂଳ ଭୂମିକା ନିଭାଉଥିବା ସହ ସମାଜର ଅନ୍ୟାନ୍ୟ ସ୍ତରରେ ମଧ୍ୟ ଏହାର ପ୍ରଚାର କାର୍ଯ୍ୟରେ ସକ୍ରିୟ ଅଂଶ ନେଉଛନ୍ତି। ଅନେକ ସାମାଜିକ ସଂଗଠନ ଓ ଆନ୍ଦୋଳନରେ ନାରୀମାନେ ସ୍ୱଚ୍ଛତାର ନେତୃତ୍ୱ ଦେଇ ନୂତନ ଦୃଷ୍ଟିକୋଣ ଦେଇଥାନ୍ତି। ନାରୀମାନେ ସ୍କୁଲ, କଲେଜ, କମ୍ୟୁନିଟି ସେଣ୍ଟରରେ ସ୍ୱଚ୍ଛତା ସମ୍ପର୍କୀୟ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି, ଯାହାର ଫଳସ୍ୱରୂପ ସମୂହରେ ସ୍ୱଚ୍ଛତା ଓ ସୁସ୍ଥତାର ମୂତ୍ରଧାର ତିଆରି ହୁଏ। ପ୍ରିୟ ଶ୍ରୋତା ଭଉଣୀମାନେ, ସ୍କୁଲ, କଲେଜ ଓ ସାମାଜିକ ସଂଗଠନରେ ନାରୀମାନେ ପୁରୁଷମାନେ ମିଳିତ ଭାବରେ ସ୍ୱଚ୍ଛତାର ମହତ୍ତ୍ୱ ବିଷୟରେ ଶିକ୍ଷା ଓ ସଚେତନତା ଅଭିଯାନ କରିବା ଆବଶ୍ୟକ। ତେଣୁ ଭଉଣୀମାନେ, ଆଧୁନିକ ସମୟରେ ନାରୀମାନଙ୍କର ଭୂମିକା ନୂତନ ଦୃଷ୍ଟିକୋଣ କିଭଳି ଭାବେ କରିଥାଏ ବର୍ତ୍ତମାନ ଆମେ ଜାଣିବା। ଯାହାକି ଆଧୁନିକ ଯୁଗରେ ନାରୀମାନେ ସାମାଜିକ ମାଧ୍ୟମ, ଡିଜିଟାଲ ମାଧ୍ୟମ ଓ ଅନଲାଇନ୍ ମଞ୍ଚରେ ସ୍ୱଚ୍ଛତା ଓ ପରିବେଶର ସୁରକ୍ଷା ଦେଇ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନେ ନାମକରଣ, ବ୍ଲଗ୍ ଓ ସୋସିଆଲ ମିଡ଼ିଆରେ ସ୍ୱଚ୍ଛତା ଅଭିଯାନ କରି ଅନେକ ଯୁବପିଢ଼ିଙ୍କୁ ପ୍ରେରଣା ଦେଉଛନ୍ତି। ଡିଜିଟାଲ ମାଧ୍ୟମରେ ଏହି ପ୍ରଚାର ଅତ୍ୟଧିକ ସ୍ୱଚ୍ଛତା ସେବାକୁ ଆଗକୁ ଆଣିଛି। ବୈଦେଶିକ ପରିପ୍ରେକ୍ଷୀରେ ନାରୀମାନଙ୍କର ସ୍ୱଚ୍ଛତାରେ ଭୂମିକାକୁ ଅନେକ ଦେଶ ଓ ସଂସ୍କୃତି ପ୍ରୋତ୍ସାହନ କରିଛନ୍ତି। ଏହି ଅଭିଯାନ ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ୱଚ୍ଛତା ନୀତି ଓ ଯୋଜନାରେ ଏକ ମଡ଼େଲ ଭାବରେ ଦେଖାଯାଉଛି। ସମାଜର ସ୍ୱଚ୍ଛତା ଏକ ସାଧାରଣ କାର୍ଯ୍ୟ ନୁହେଁ, ଏହାର ଆଧାର ହେଉଛି ସମସ୍ତଙ୍କର ମିଶ୍ର ଭାଗିଦାରୀ। ନାରୀମାନେ ଏକ ଶକ୍ତିଶାଳୀ ଭାଗିଦାର ଭାବରେ ଘର ଓ ସମୁଦାୟ ଦେଶର ସ୍ୱଚ୍ଛତାରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅତୁଟ ରଖିଛନ୍ତି। ତଥାପି ପୁରୁଷମାନେ ମଧ୍ୟ ସମୁଦାୟ ମଞ୍ଚରେ ଏକ ସମନ୍ୱିତ ଆନ୍ଦୋଳନ ଆରମ୍ଭ କରି ସମସ୍ତଙ୍କୁ ସ୍ୱଚ୍ଛତା ପ୍ରତି ଆକର୍ଷିତ କରାଯିବା ଉଚିତ। ତେଣୁ ଭଉଣୀମାନେ, ଯଦିଓ ନାରୀମାନେ ସ୍ୱଚ୍ଛତାରେ ଅତ୍ୟଧିକ ଭୂମିକା ନିଭାଇଥିବା ସତ୍ତ୍ୱେ କିଛି ସମାଜର ଏହି ଭୂମିକାକୁ ଅତିରେକ ଭାର ଭାବରେ ଦେଖାଯାଏ। ନାରୀଙ୍କୁ ସେମାନଙ୍କର ସ୍ୱାଧୀନତା, ସମର୍ଥନ ଓ ଅଧିକାର ମାଧ୍ୟମରେ ସମନ୍ୱୟ କରି ସମାଜର ସ୍ୱଚ୍ଛତା ଅଭିଯାନକୁ ସମର୍ଥନ କରିବା ଆବଶ୍ୟକ। ସହରାଞ୍ଚଳରୁ ଏହା ଧୀରେ ଧୀରେ ଗ୍ରାମାଞ୍ଚଳକୁ ମଧ୍ୟ ଅଗ୍ରସର ହୋଇପାରିଛି। ଗ୍ରାମାଞ୍ଚଳର ମହିଳାମାନେ ମଧ୍ୟ ଏ କ୍ଷେତ୍ରରେ ଖୁବ୍ ସଚେତନ ହେଲେଣି। ତେଣୁ ଭଉଣୀମାନେ, ନିଜ ପରିବାରର ସ୍ୱଚ୍ଛତା, ପରିବେଶର ସ୍ୱଚ୍ଛତା, ଗ୍ରାମର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇ ସେମାନେ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି। ଏପରିକି ନାରୀମାନେ ନିଜର ଅଳଙ୍କାର ବିକ୍ରି କରି ମଧ୍ୟ ଘରେ ଶୌଚାଳୟ ପ୍ରତିଷ୍ଠା କରି ପରିବେଶକୁ ସ୍ୱଚ୍ଛ ରଖିବା କ୍ଷେତ୍ରରେ ସହାୟ ହୋଇପାରୁଛନ୍ତି। ଗ୍ରାମାଞ୍ଚଳମାନଙ୍କରେ ମହିଳାମାନେ ଗୋଷ୍ଠୀବଦ୍ଧ ଭାବରେ ମଧ୍ୟ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।
ସେମାନେ ମିଳିମିଶି ନିଜେ ବ୍ୟବହାର କରୁଥିବା ପୋଖରୀ ଗାଡ଼ିଆରୁ ଜଳ ସଫା କରିବା ସହିତ ପାନୀୟ ଜଳ ଭାବରେ ବ୍ୟବହାର କରୁଥିବା କୂଅ ନଳକୂଅର ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ଯୁଗରେ ଅନେକ ନାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଟନ୍ତି, ଯାହା ଆମେ ସମସ୍ତେ ଜାଣିଛେ। ତେଣୁ ସେମାନେ ମଧ୍ୟ ଶିଶୁଙ୍କୁ ବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟ ସମ୍ବନ୍ଧରେ ସଚେତନ କରିବା ଆବଶ୍ୟକ ଅଟେ। ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନେ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ନିଜର ଖାଇବା ପତ୍ରକୁ ଭଲ ଭାବରେ ପରିଷ୍କାର ରଖିବା, ଶୌଚାଳୟ ବ୍ୟବହାର କରିବା, ଶୌଚାଳୟରେ ଭଲ ଭାବରେ ପରିଷ୍କାର ହେବା ଏବଂ ବଡ଼ ବଡ଼ ଝିଅମାନଙ୍କୁ ମଧ୍ୟ ତାଙ୍କର ମାସିକ ଧର୍ମ ସମୟରେ ମଇଳା କପଡ଼ା ବ୍ୟବହାର ନକରି ନାପକିନ୍ ବ୍ୟବହାର କରିବା ନିମନ୍ତେ ବାରମ୍ବାର କହିବା ଓ ସଚେତନ କରାଇବା ନିହାତି ଜରୁରୀ ଅଟେ। ତେବେ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତ ମିଶନ ଯେଉଁଟା ସେ ସ୍ୱପ୍ନ ଦେଖିଥିଲେ ସେଇଟା ସ୍ୱପ୍ନ ପୂରଣ ହେବା ସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛ ଭାରତ ଅଭିଯାନ ପୂରଣ ହୋଇ ସୁସ୍ଥ ଓ ସ୍ୱଚ୍ଛ ଭାରତ ଗଠନ ହୋଇପାରିବ। ଏହିଭଳି ଭାବରେ ଆମେ କେତେ ଗୁଡ଼ାଏ ଢଗ ଦେଇକି ମଧ୍ୟ ବା ବିଭିନ୍ନ ପ୍ରକାର କେତେକ କୋଟେସନ୍ ବା ଯାହାକୁ ଆମେ କହୁଛେ ସ୍ଲୋଗାନ୍ ଦେଇକି ମଧ୍ୟ ଲୋକଙ୍କୁ ସ୍ୱଚ୍ଛତା ଅଭିମୁଖୀ ଅଗ୍ରସର କରିପାରିବା। ଯେମିତିକି ନଖରେ ଯେବେ ରହିବ ମଳି ରୋଗମାନେ ପେଟେ ହୋଇବେ ମେଳି, ଖାଇବା ପୂର୍ବରୁ ଧୋଇବା ହାତ ରୋଗ ହେବ ନାହିଁ ରହିବା ସୁସ୍ଥ। ଭଉଣୀମାନେ ଏଇଟାକୁ ଆମେ ନୋଟ୍ କରିନେବା, ପାଟିରେ ନ ଦେବି ଅସନା ପାଣି, ପାଣିକୁ ପିଇବି ସିଝାଇ ଛାଣି। ତେଣୁ ଏହିପରି ଭାବରେ ଶିଶୁମାନଙ୍କୁ ମଧ୍ୟ ଆମେ ସ୍ୱଚ୍ଛତା ପ୍ରତି ସଚେତନ କରାଯାଇପାରିବ। ପିଲାମାନେ ମାନନ୍ତିନି, ଆମେ ପିଲାମାନଙ୍କୁ ଏହିସବୁ ଢଗରେ ମଧ୍ୟ ସେମାନଙ୍କୁ ସ୍ୱଚ୍ଛତା ଅଭିମୁଖେ ଆମେ ନେଇପାରିବା। ନାରୀଟିଏ ବ୍ୟକ୍ତିଗତ ଭାବରେ ସ୍ୱଚ୍ଛ ରହିଲେ ଏହା ତା'ର ପରିବାର ଉପରେ ପ୍ରଭାବ ପଡ଼ିଥାଏ, ଧୀରେ ଧୀରେ ଏହା ପରିବାରରୁ ଗାଁ, ଗାଁରୁ ସମାଜ, ସମାଜରୁ ଦେଶ ଆଡ଼କୁ ମାଡ଼ି ଯାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଅଭିଯାନରେ ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନାରୀଟିଏ ଯଦି ତା'ର ଘର ଭିତରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଏଣେତେଣେ ଫୋପାଡ଼ି ନଦେଇ ଗାତ ଖୋଳି ପୋତି ଦେବା ସହ ତାକୁ ଏକତ୍ରିତ କରି ନିଜ ପରିବେଶଠାରୁ ଖୁବ୍ ଦୂରରେ ନେଇକି ନଷ୍ଟ କରିବ, ଏହାର ପ୍ରଭାବ ମଧ୍ୟ ସମାଜରେ ପଡ଼ିବ। ତେଣୁ ଭଉଣୀମାନେ ଏହି ପନ୍ଥାକୁ ଅନ୍ୟମାନେ ମଧ୍ୟ ଅନୁସରଣ କରିବାକୁ ଚେଷ୍ଟା କରିବେ, ଏହାଦ୍ୱାରା ସେ ନିଜେ ସୁସ୍ଥ ରହିବା ସହ ପରିବାର ଓ ସମାଜକୁ ମଧ୍ୟ ସୁସ୍ଥ ରଖିପାରିବେ। ପାଣିର ବ୍ୟବହାର କରିବା ସମୟରେ ମଧ୍ୟ ସେହିପରି ସର୍ବଦା ସ୍ୱଚ୍ଛ ଓ ଜୀବାଣୁମୁକ୍ତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରିବା ସହ ଏ ଦିଗରେ ଅନ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦେଇପାରିବା। ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା କ'ଣ ଅସୁବିଧା ହେବ ସେ ବିଷୟରେ ସଚେତନ ଆମେମାନେ ହିଁ କରାଇପାରିବା। ସ୍ୱଚ୍ଛ ସମୟରେ ଘରର ପ୍ରତ୍ୟେକ ସଦସ୍ୟମାନଙ୍କୁ ପାଇଖାନାର ବ୍ୟବହାର ବିଷୟରେ ମଧ୍ୟ ଆମେ ସଚେତନ କରାଇପାରିବା। ଘରର ପରିବାର କ'ଣ ଗ୍ରାମର ତଥା ଆମ ଆଖପାଖ ଲୋକମାନଙ୍କୁ ମଧ୍ୟ ଆମେ ସଚେତନ କରିପାରିବା। ସେଥିପାଇଁ ଆମେ ଏହାକୁ ଏହା ଜ୍ଞାନ ନକରି ଏ କ୍ଷେତ୍ରରେ ଆଗେଇବାକୁ ଆମେ ସର୍ବଦା ଚେଷ୍ଟା କରିବା ଉଚିତ।

ଭଉଣୀମାନେ, ମୁହଁର କଳାଦାଗ ପାଇଁ କିଛିଟା ଘରୋଇ ଉପଚାର ସମ୍ପର୍କରେ ଆସନ୍ତୁ କିଛି ଜାଣିବା। ମୁହଁରେ ବ୍ରଣ ହେବା ଦ୍ୱାରା ବେଳେବେଳେ କଳାଦାଗ ହୋଇଯାଏ, ଯାହାକି ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ। ଅନେକ ମହିଳା ଏ ଦାଗକୁ ନେଇ ଖୁବ୍ ଚିନ୍ତାରେ ରହିଥାନ୍ତି। ତେଣୁ କିଛି ଘରୋଇ ଉପଚାର ଦ୍ୱାରା ମୁହଁର କଳାଦାଗ ଲିଭିଯିବା ସହିତ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ଫେରିଆସେ। ତେବେ ଆସନ୍ତୁ କିଛିଟା ଘରୋଇ ଉପଚାର ବିଷୟରେ ଆଜି ଆମେ ଜାଣିବା। ବେକିଂ ସୋଡ଼ା ମୁହଁର କଳାଦାଗ ଦୂର କରିବାରେ ସାହାଯ୍ୟ କରିଥାଏ। ଗୋଟିଏ ଛୋଟ ଚାମଚରେ କିଛି ବେକିଂ ସୋଡ଼ାକୁ ପାଣିରେ ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରି ତାହାକୁ କଳାଦାଗ ପଡ଼ିଥିବା ସ୍ଥାନରେ ଲଗାଇ 5 ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। 5 ମିନିଟ୍ ରଖିସାରିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଧ୍ୟାନ ଦେବେ ଯେମିତି 5 ମିନିଟ୍ରୁ ଅଧିକ ସମୟ ମୁହଁରେ ତା ନ ରହେ। ମୁହଁରେ ଅଧିକ ସମୟ ରଖିଲେ ଏହା ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଟମାଟୋରେ ଭିଟାମିନ୍ ଏ ରହିଛି, ଯାହା ତ୍ୱଚାକୁ ସୁସ୍ଥ ରଖିଥାଏ। ଟମାଟୋକୁ ଚକଟି କଳା ଦାଗରେ ଲଗାଇବା ବ୍ୟତୀତ ପୁରା ମୁହଁରେ ବି ଲଗାଇ ପାରିବେ। 20 ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହକୁ 2 ଥର ବ୍ୟବହାର କରିବା ଦ୍ୱାରା ଏହାର ଫରକ ଆପଣ ଘରେ ରହି ଜାଣିପାରିବେ। ଟମାଟୋ ସହିତ କାକୁଡ଼ିକୁ ମିଶାଇ ଲଗାଇ ପାରିବେ। ଘିକୁଆରୀ ରସ ସହିତ କିଛି ହଳଦୀକୁ ମିଶାଇ କଳା ଦାଗ ସ୍ଥାନରେ ଲଗାଇ 20 ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ବ୍ରଣ ତ୍ୱଚା ପାଇଁ ଲେମ୍ବୁ ଖୁବ୍ ଉପକାରୀ। ଲେମ୍ବୁରେ ଭିଟାମିନ୍ ସି ରହିଛି। କିଛି ଲେମ୍ବୁ ରସରେ ଗ୍ଲିସେରିନ୍କୁ ମିଶାଇ ମୁହଁରେ ଲଗାଇ ରଖନ୍ତୁ। 10 ମିନିଟ୍ ପରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହକୁ 2 ଥର ଏହାକୁ ବ୍ୟବହାର କଲେ ଅଳ୍ପ ଦିନରେ ଆପଣଙ୍କର କଳାଦାଗ ନିଶ୍ଚୟ ଲିଭିଯିବ। ଚନ୍ଦନ ମୁହଁର କଳାଦାଗକୁ ଦୂର କରିଥାଏ। ଚନ୍ଦନ ପାଉଡରରେ ପାଣି କିମ୍ବା ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ତାହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ହଁ ଭଉଣୀମାନେ, ଏହିପରି ଭାବରେ ଘରୋଇ ଉପଚାରରେ ଆପଣ ନିଜର ମୁହଁର କଳାଦାଗ ନିଜେ ଠିକ୍ କରିପାରିବେ। ତେବେ ଭଉଣୀମାନେ, ବର୍ତ୍ତମାନ ଆସନ୍ତୁ ଜାଣିବା ଦେହକୁ ହିତ ଜୁଆଣୀ ଚା। ସକାଳୁ ଉଠି ଅନେକ କପେ ଚା କିମ୍ବା କଫି ପିଇବାକୁ ପସନ୍ଦ କରିଥାନ୍ତି। ମାତ୍ର ଏକାଧିକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ କ୍ଷୀର ମିଶ୍ରିତ ଚା ନାନା ପାକସ୍ଥଳୀ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ସକାଳେ କ୍ଷୀର ଚା ବଦଳରେ ଜୁଆଣୀ ଚା ଅଧିକ ସ୍ୱାସ୍ଥ୍ୟପ୍ରଦ ବୋଲି ଡାକ୍ତର କହିଥାନ୍ତି। ଖରାଦିନେ ଖାଲି ପେଟରେ ଜୁଆଣୀ ଚା ପିଇବାର ଅନେକ ଉପକାରିତା ମଧ୍ୟ ରହିଛି। ସକାଳେ ଖାଲି ପେଟରେ ଜୁଆଣୀ ଚା ସେବନ କଲେ ଶରୀରର ପାକ ପ୍ରଣାଳୀ ସକ୍ରିୟ ତଥା ଉନ୍ନତ ହୋଇଥାଏ। ପାଚନ ପ୍ରକ୍ରିୟାକୁ ଉତ୍ପ୍ରେରିତ କରିବାରେ ଏହାର ଗୁଣ ମଧ୍ୟ ବହୁତ ରହିଛି। ପୁଣି ଏହା ମେଦବହୁଳ ବ୍ୟକ୍ତିଙ୍କ ପାଇଁ ଓଜନ ହ୍ରାସ କରିବାର ସହାୟକ ହୋଇଥାଏ। ଏହି ଚା ମଧ୍ୟ ଥଣ୍ଡା, ସର୍ଦ୍ଦି ଓ କାଶର ଉପଶମ ଆଣିବା ସହ ଶ୍ୱାସକ୍ରିୟା ସମସ୍ୟାକୁ ମଧ୍ୟ ବହୁ ଶୀଘ୍ର ଦୂର କରିଥାଏ। ତେବେ ଦିନକୁ ସର୍ବାଧିକ 3-4 ଥର ଏହି ଚା ପିଇବା ଅତ୍ୟନ୍ତ ଜରୁରୀ। ଗର୍ଭବତୀ ବା ଛୁଆକୁ କ୍ଷୀରପାନ କରାଉଥିବା ମାଆମାନେ ଜୁଆଣୀ ଚା ପିଇବାକୁ ଆଦୌ ଭୁଲନ୍ତୁ ନାହିଁ। ସେହିପରି କାର ପେପ୍ଟିକ୍ ଅଲ୍ସର୍ ହୋଇଥିଲେ ବି ମାତ୍ରାଧିକ ଏସିଡ୍ ସମସ୍ୟା ଥିଲେ ଏହି ପାନୀୟ ନ ପିଇବା ବିଧେୟ। ହଁ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମରେ ଶେଷରେ ଟିପ୍ସରେ ରହିଥିଲା ଦେହକୁ ହିତ ଜୁଆଣୀ ଚା। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ନାରୀମହଲ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଖେତକୁମାର କାର୍ଯ୍ୟକ୍ରମ ରାତି 7:30ରେ, ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ ରାତି 8ରେ, ରାତି 9:15ରେ ବିବିଧ ଭାରତୀ କାର୍ଯ୍ୟକ୍ରମ, ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ରାତି 10ଟାରେ, ରାତି 10:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ଉଲ୍ଲାସ ପାପତଙ୍କ ସନ୍ତୁର ବାଦନ। ଏଥିରେ ସତ ବନ୍ଧୁ ଆମର ଚଳିତ ଅଧିବେଶନରେ ପ୍ରସାର ଭକ୍ତ କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାରଭକ୍ତ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:05 ଭକ୍ତିଗତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 177ତମ ଭାଗ ସକାଳ 6:35। ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଝୁମ୍ ତାନାନା ସକାଳ 7:25। ସୁଗମ ସଙ୍ଗୀତ 8:30।

ପ୍ରହର ଗୀତ ସକାଳ 8:45 ଏଥିରେ ଶୁଣିବେ ଖଡ଼ିଆ ଗୀତ ପରିବେଷଣ କରିଛନ୍ତି ସିଲଭେରିୟସ୍ ମିଲୁଙ୍ଗ ଏବଂ ସାଥୀ। ବିବିଧ ଭାରତୀ କାର୍ଯ୍ୟକ୍ରମ ସକାଳ 9:00 ଅପରାହ୍ନ 5:00 ପର୍ଯ୍ୟନ୍ତ। ଇତିମଧ୍ୟରେ ପୂର୍ବାହ୍ନ 10:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଆମ ଗୀତ ଏବଂ ମଧ୍ୟାହ୍ନ 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର କାଲି ଶୁଣିବେ 1294 ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5:00 5:20 ଶ୍ରୀମଦ୍ ଭାଗବତ କାଲି ରହିଛି ଏହାର 407 ଭାଗ।

ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 5:30 ସୁଗମ ସଙ୍ଗୀତ ସନ୍ଧ୍ୟା 6:10 କଣ୍ଠଶିଳ୍ପୀ ଭିକାରୀ ଚଳବଳ ଏବଂ ନିରଜ ନଳିନୀ କୁମାର କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଜିଲ୍ଲା ହାଲଚାଲ ରାତି 7:25 କାଲି ରହିଛି ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ

କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7 ବାଜି 30 ମିନିଟ୍ରେ, ସିନେ ସଙ୍ଗୀତ ରାତି 8ରେ, ରାତି 9 ବାଜି 15 ମିନିଟ୍ରେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରାତି 10ଟାରେ ଶୁଣିବେ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ, ରାତି 10 ବାଜି 30 ମିନିଟ୍ରେ ଶୁଣିବେ ନାଟକ ସୁନେଲି ସ୍ୱପ୍ନ, ରଚନା ଶୀର୍ଷାନନ୍ଦ ଦାସ କାନୁନଙ୍କ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଓମ୍ ପ୍ରକାଶ ମହାନ୍ତି। ଏହି ଥିଲା ସତ ମଧ୍ୟ ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା।

ଆପଣ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ସତ୍ୟନାରାୟଣ ବେହେରାଙ୍କ କଣ୍ଠରେ ରଚନା ତେଜରାଜ ବାରିକ।

ଥିବେ କଞ୍ଚା ମହୁଲିର ସେଇଟା ଲାଲ ଜର ଜର ଦିଶେ ମୋର ପିରି ପିରି ସ୍ୱର୍ଗେ ଉଡ଼ୁଛି ପଡ଼ିଗଲେ ପେଟେ ଥିବେ ଧରତୀ ପୂର୍ତ୍ତି ନାଇଁ ଜାଣେ କିଛି ଧରତୀ ପୂର୍ତ୍ତି ନାଇଁ ଜାଣେ କିଛି ମୁଁ ଭାସିଥିସି କେତେ ପଦରେ ମଦ ନୁହେଁ ସୁଆଦ।

0: ଶେଷରେ ଶୁଣିବା ଶିବଶଙ୍କର ପ୍ରଧାନଙ୍କ ରଚନାରୁ କଣ୍ଠଶିଳ୍ପୀ ସତ୍ୟନାରାୟଣ ବେହେରା।
1: ससुर घर।

ଏହି ଗୀତ ସହ ଶେଷ ହେଲା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଦୈନନ୍ଦିନ କାର୍ଯ୍ୟ ସହିତ ସ୍ୱଚ୍ଛତା ମାଧ୍ୟମରେ ସମାଜର କିଭଳି ଭାବରେ ସେବା କରିବେ ସେ ଦିଗରେ ଆଜକୁ ପ୍ରାୟ ସେ 6-7 ବର୍ଷ ହେବ ନିଜକୁ ନିୟୋଜିତ କରି ରଖିଛନ୍ତି। ଆଜି ସେ ଆମ ଗହଣରେ ଆସନ୍ତୁ, ତାଙ୍କ ସହିତ କିଛି କଥା ହେବା। ନମସ୍କାର।
1: ଆଜ୍ଞା ନମସ୍କାର।
0: ପ୍ରଥମେ ଆମକୁ କହିବେ ଯେ ଆପଣ ଏ ସ୍ୱଚ୍ଛତାକୁ ନେଇ ଏଇ ଯେଉଁ କାର୍ଯ୍ୟକ୍ରମ ଆପଣ ହାତକୁ ନେଇଛନ୍ତି କିମ୍ବା ସ୍ୱଚ୍ଛତାକୁ ନେଇକି ଯେଉଁ କାର୍ଯ୍ୟ ଆପଣ କରୁଛନ୍ତି କିଭଳି ଭାବରେ ଆପଣଙ୍କ ମନକୁ ଆସିଲା ଯେ ସ୍ୱଚ୍ଛତା ମାଧ୍ୟମରେ ମୁଁ ସମାଜର ସେବା କରିବି ବୋଲି କିଭଳି ଭାବିଲେ ଆପଣ ପ୍ରଥମେ?
1: ଯେତେବେଳେ ମୁଁ ଛୋଟ ଛୁଆ ଥିଲି ମୋର ଜେଜେବାପା ମୋତେ ଶିଖେଇଥିଲେ କି କେମିତି ଆମେ ନିଜ ଘରକୁ ପ୍ରଥମେ ସଫା ରଖିବା, ତାପରେ ଆମ ପରିବେଶକୁ ସଫା ରଖିବା। ଯେତେବେଳେ ମୁଁ ଛୋଟ ଛୁଆ ଥିଲି ମୋତେ ଜେଜେବାପା ଚକୋଲେଟ୍ କିଣି ଦେଉଥିଲେ, ଆଉ ସେଇ ଟାଇମ୍ରେ ହିଁ ମୋତେ ଜେଜେବାପା ଶିଖେଇଥିଲେ କି ଚକୋଲେଟ୍ ଖାଇବୁ ଠିକ୍ ଜାଗାରେ ପକେଇବୁ। ସେତେବେଳେ ଡଷ୍ଟବିନ୍ ନଥିଲା, ଆମ ଗାଁରେ ରହୁଥିଲୁ, ସେଇଟା ବି ଗୋଟେ ଜାଗାରେ ପକେଇବୁ ଯୋଉ ଜାଗାକୁ ଇଜିଲି ୱେଷ୍ଟକୁ ନେଇ ହେବ। ତ ସେତେବେଳୁ ହିଁ ମୋର ରୁଚି ଥିଲା ଏହିସବୁ ଜିନିଷରେ। ଆଉ ଯେତେବେଳେ ଆମ ସ୍କୁଲରେ ପଢୁଥିଲି ଗଣେଶ ପୂଜା ସରସ୍ୱତୀ ପୂଜା ହୁଏ, ସେଇ ଟାଇମ୍ରେ ଗୋଟେ ଦିନ ପୂର୍ବରୁ ସଫା କରିବା କହିକି ବହୁତ ଛୁଆ ଆସନ୍ତିନି, ସଫା ହେବ ସବେ କେମିତି ଛୁଟି କରିଦେବି ମୁଁ ଅଲଗା ଆଡ଼େ ପଳେଇବି, ସେଇଟା ସେଇ ଟାଇମ୍ରେ ଏକା ମୋର ରୁଚି ଥିଲା କି ନାଇଁ ସ୍କୁଲକୁ ଯିବି ସ୍କୁଲରେ ସଫା କରିବି, ସେତେବେଳୁ ମୋର ରୁଚି ଥିଲା। ତାପରେ ଧୀରେ ଧୀରେ ମୁଁ ଯେତେବେଳେ ମୋର ରୁଚି ଏଥିରେ ବଢ଼ିଲା, ରବିବାର ହଉ ସେକେଣ୍ଡ ସାଟରଡେ ହଉ, ସେଇ ଟାଇମ୍ରେ ମୁଁ ଭାବେ ଯୋଉ ଜାଗାରେ ପିକନିକ୍ ହଉଛି ସେଇ ଜାଗାକୁ ଯାଇକି ଲୋକ ପିକନିକ୍ କରନ୍ତି ମଜା କରନ୍ତି, କିନ୍ତୁ ଯୋଉ କଚରା ପକେଇକି ପଳନ୍ତି କି ସଫା କରନ୍ତି ନା,
0: ସେ ଅଳିଆ ଆବର୍ଜନା ପ୍ରତି କେହି ଧ୍ୟାନ
1: ଦିଅନ୍ତି ନାହିଁ।
0: ତ ଯାହା ଆପଣ କହୁଥିଲେ ଯେ ସ୍ୱଚ୍ଛତା ଆରମ୍ଭ ହୁଏ ପରିବାରରୁ,
1: ଆଜ୍ଞା
0: ନାଇଁ କି ଯାହା ଆପଣ କହିଲେ ନିଶ୍ଚିତ ଭାବରେ ଏହା ସତ କଥା। ଯଦି ପରିବାରରେ ସେ ପ୍ରକାର ପରିବେଶ ନାହିଁ ତାହେଲେ ସେ ପ୍ରକାର ମାନସିକତା ହେବ ନାହିଁ ଏବଂ ସେ ଦିଗରେ ଆମେ ଅଗ୍ରସର ହୋଇପାରିବା ନାହିଁ। ତ ଏଇ ଯେଉଁ ସ୍ୱଚ୍ଛତାକୁ ଆପଣେଇବାର ଯେଉଁ ପରିବେଶ ଆପଣ ଘରେ ପାଇଲେ ଏବଂ ବର୍ତ୍ତମାନ ତାକୁ ଆପଣେଇଛନ୍ତି ଏବଂ ବିଭିନ୍ନ ପ୍ରକାର ଯେଉଁ ସ୍ୱଚ୍ଛତାର କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରୁଛନ୍ତି, ଯେମିତି ଆପଣ କହିଲେ ଯେ ପିକନିକ୍ ସ୍ପଟ୍ ହେଲା କି ଅନ୍ୟାନ୍ୟ କୌଣସି ଦର୍ଶନୀୟ ସ୍ଥାନ ହେଲା ଏସବୁ ଜାଗାକୁ ଯାଉଛନ୍ତି, ତ ସେମିତି ଭାବରେ ଆପଣ କେଉଁ କେଉଁ ଜାଗାକୁ ଯାଆନ୍ତି ଏବଂ କ'ଣ କ'ଣ ସବୁ ସେଠି କରନ୍ତି ଟିକେ କହିବେ?
1: ଯେମିତି ହେଲା ସାର୍ ଆମର ଘଣ୍ଟେଶ୍ୱରୀ ମନ୍ଦିର ପରେ ହୁମା ମନ୍ଦିର ଆମର ବୁଢ଼ାରଜା ମନ୍ଦିର ଯୋଉ ପାହାଡ଼ ଉପରେ ଅଛି ସେଇ ଜାଗାକୁ ସାର୍ ବହୁତ ଜଣ ଯାଆନ୍ତି ବୁଲିବାକୁ, ଖାଇବା ପାର୍ସଲ ମଧ୍ୟ ନେଇକି ଯାଆନ୍ତି ଆଉ ସେଠାରେ ହିଁ ପକେଇକି ପଳେଇ ଆସନ୍ତି। ସେଇଟା ଗୋଟେ ବହୁତ ଖରାପ ଜିନିଷ, ଯୋଉ ଜାଗାକୁ ଆମ ଲୋକ ଆସୁଛନ୍ତି ଦେଖିବା ପାଇଁ, ଆମ ଲୋକ ଆମ ଏଠିକି ସମ୍ବଲପୁରକୁ ଆସିବେ ଦେଖିବା ପାଇଁ ଆଉ ଦେଖିବେ ଖାଲି ସବୁଆଡ଼େ କଚଡ଼ା ପଡ଼ିଛି, ବହୁତ ଖରାପ ଆମର ସେଇଟା ଯାଉଛି, ସେଇଥିପାଇଁ ଆମେ ସେଇ ଜାଗା ଆମକୁ ଫୋକସ୍ କରି

0: ସେଇ ଜାଗା ମାନଙ୍କୁ ଯାଇକି ଆମେ କଚରା ପ୍ଲାଷ୍ଟିକ ଉଠାଉ
1: ଉଠାନ୍ତି ତ ଆପଣ କେବେ କେବେ ଯାଆନ୍ତି?
0: ଯେମିତିକି ସାର୍ ସନ୍ଡେ ହେଲା ମୋର ଛୁଟି ଦିନ, ଯେମିତି ସାର୍ ସେକେଣ୍ଡ ସ୍ୟାଟର୍ଡେ ଫୋର୍ଥ ସ୍ୟାଟର୍ଡେ ଅଫିସ ଛୁଟି ରହେ, ସେଇ ଟାଇମ୍ରେ ଆମେ ସକାଳୁ ଯାଇକି 3-4 ଘଣ୍ଟା ଯାଇକି ଆମେ କରିକି ଆସୁ।
1: ଆଚ୍ଛା, ଆପଣ ଏକା ଯାଆନ୍ତି ନା ଆପଣଙ୍କ ସାଙ୍ଗରେ ଆଉ କେତେ ଜଣ ଅଛନ୍ତି, କି କ'ଣ ଗୋଟେ ସେମିତି କିଛି ସଂସ୍ଥା କରିଛନ୍ତି ନା ସେମିତି କିଛି କ୍ଲବ ଅଛି ନା ସେମିତି କିଛି ଆପଣଙ୍କର ଅନୁଷ୍ଠାନ ଅଛି?
0: ମୁଁ ତ ସାର୍ 2-3 ଫାଉଣ୍ଡେସନରେ ଜଡ଼ିତ ଅଛି, ସେଥିମଧ୍ୟରୁ ହେଲା ସାତ୍ୱିକ ସୋଲ ଫାଉଣ୍ଡେସନ କହିକି, ସେଥିରେ ପୁରା ଓଡ଼ିଶାରେ ଆମର 500+ ଭଲେଣ୍ଟିୟର ଅଛନ୍ତି। ଆମେ ସବୁ ଜାଗାରେ ଭୁବନେଶ୍ୱରରେ, କଟକରେ, ବାଲେଶ୍ୱରରେ, ଗଞ୍ଜାମରେ ସବୁ ଜାଗାରେ ଆମେ ରହିକି ଆମର ପାଖାପାଖି ସାର 20-22 ଡିଷ୍ଟ୍ରିକ୍ଟରେ ଆମେ ସେଇ ଫାଉଣ୍ଡେସନ ରହିକି ଆମେ କାମ କରୁଛୁ। ତାପରେ ସମ୍ବଲପୁର ଯୋଉଟା ହେଲା ଆମ ୟୁନିଭର୍ସିଟି ଆଡ଼ୁଆ ବି ଆମେ ଯାଇକି କରୁଛୁ, ଆହୁରି 2-3 ଜାଗରଣ କହିକି ଗୋଟେ ସଂସ୍ଥା ଅଛି, ସେଇ ଆଡୁ ବି ଆମେ ଯାଇକି କରୁଛୁ। ଲୋକ ବାହାରନ୍ତିନି ସାର୍, ଯଦି ମୁଁ କହିବି କି ଚାଲ କେଚଡ଼ା ଉଠେଇଯିବା, କେହି ବାହାରନ୍ତିନି, ଚାଲ ବୁଲିଯିବା କହିଲେ ତମେ ବାହାରନ୍ତି। ତାହେଲେ ମୁଁ ବହୁତ ଚେଷ୍ଟା କରେ, 2-3 ଆମେ ଅଛୁ ଯୋଉମାନେ କି ଆମେ ରେଗୁଲାରଲି ଯାଉ, କିନ୍ତୁ ଯୋଉମାନଙ୍କୁ ବି ମୁଁ ଫାର୍ଷ୍ଟ ଟାଇମ୍ କହେ ଚାଲ ଯିବା କହିଲେ ଫାର୍ଷ୍ଟ ଟାଇମ୍ ସେମାନେ ପଳାନ୍ତି, କିନ୍ତୁ ସେକେଣ୍ଡ ଟାଇମ୍ର ସେମାନେ ଯାଆନ୍ତିନି, ଏଇଟା ଗୋଟେ କ'ଣ କଚରା ଉଠେଇବାକୁ ଯାଉଛି। ଯେମିତି ମୁଁ କେହି ନ ଗଲେ ବି ମୁଁ ଆଉ ଜଣକୁ ମୁଁ ନେଇକି ଯାଏ, ଆଉ ଆମେ 2 ହେଲେ କରୁ, ଲେକିନ କରିକି ଆସୁ ସାର।
1: ଏଇଠି ଆମେ ଅନ୍ୟ ସାଙ୍ଗମାନଙ୍କୁ କିଭଳି ଭାବରେ ପ୍ରଭାବିତ କରିପାରିବା ଯେ ଏଇ ସ୍ୱଚ୍ଛତା ମାଧ୍ୟମରେ ଆମେ ସମାଜ ପାଇଁ କିଛି କରୁଛନ୍ତି, ତାକୁ ଆହୁରି ଟିକେ ପ୍ରଚାର ପ୍ରସାର କରିବା ପାଇଁ, ସ୍ୱଚ୍ଛତାର ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ପ୍ରକୃତିରେ କ'ଣ କରିବା କଥା ବୋଲି ଆପଣ ଚିନ୍ତା କରନ୍ତି, ଯେହେତୁ ଆପଣ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି?
0: ପ୍ରଥମରୁ ଯଦି ଆମ ଘର ଲୋକ ଆମକୁ ସେମିତି ଶିକ୍ଷା ନ ଦେବେ ସାର୍, ସେଇଟା ହେଇପାରିବନି। ଯେମିତି ମୁଁ ଛୋଟ ଛୁଆ ଥିଲି, ମୋର ଜେଜେବାପା ମୋତେ ଶିଖେଇଥିଲେ କି ଚକୋଲେଟ୍ ଖାଇବୁ କିନ୍ତୁ ଡଷ୍ଟବିନ୍ରେ, ନହେଲେ ଠିକ୍ ଜାଗାରେ ପକାଇବୁ। ନିଜ ନିଜ ଘରୁ ସବୁ ଷ୍ଟାର୍ଟ କରିବାକୁ ପଡିବ ସାର୍। ଧୀରେ ଧୀରେ ଏବେ ୟୁଥ୍ ମାସ୍ କରିବା ପାଇଁ ବାହାରୁଛନ୍ତି।
1: ହେଲେ ଏଇଠି ଆଉ ଗୋଟେ କଥା ଆପଣଙ୍କଠୁ ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ତ ଶ୍ରମ ଦେଉଛନ୍ତି, ସମୟ ଦେଉଛନ୍ତି, ଶକ୍ତି ଦେଉଛନ୍ତି, ହେଲେ ତା ପଛରେ ପଇସା ମଧ୍ୟ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଯେମିତିକି ଆପଣ ଅନ୍ୟ ଜାଗାକୁ ଯିବେ, ମୋଟରସାଇକେଲରେ ଯିବେ କିମ୍ବା କୌଣସି ଗାଡ଼ି ନେଇକି ଯିବେ, ତାର ପେଟ୍ରୋଲ ଖର୍ଚ୍ଚ ହେବ, ତ ଏସବୁ ଜିନିଷଟାକୁ କେମିତି ଆପଣ ମାନେ ଚିନ୍ତା କରନ୍ତି ଯେ ମୋର ଖର୍ଚ୍ଚ ମୁଁ ଯିବି କି ଅନ୍ୟମାନଙ୍କୁ ନେଇକି ସେ ସଫା କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିବି ବୋଲି?
0: ଏବେ ତ ସାର୍ ମୁଁ ଜବ୍ କରୁଛି, ନିଜର ରୁଚି ଥିଲେ ସାର୍ ପଇସା ଖର୍ଚ୍ଚ ହେଲେ ବି ସେଟାକୁ ଖରାପ ଲାଗେନି କି ମୋ ପାଖରୁ ପଇସା ଖର୍ଚ୍ଚ ହେଉଛି। ଯେମିତିକି ଆମର ସେ ଡଷ୍ଟବିନ୍ ବ୍ୟାଗ୍ ହେଲା ସାର୍, ଡଷ୍ଟବିନ୍ ବ୍ୟାଗ୍ ବି ମୁଁ କିଣିକି ନିଏ, ଉଠେଇକି ପ୍ରପର ଡଷ୍ଟବିନ୍ରେ ସେଟାକୁ ପକାଇବା ପାଇଁ ସାର୍। ପଇସା ଖର୍ଚ୍ଚ ହେଲେ ଡର ଲାଗେନି ସାର୍, କ'ଣ ପାଇଁ ଏବେ ମୁଁ କମାଉଛି ଆଉ ସେଇ ଜିନିଷରେ ମୋର ରୁଚି ଅଛି ସାର୍। କେମିତି ପରିବେଶ ପାଇଁ ମୋ ଆଡୁ କିଛି କାମ କରିପାରିବି, ପରିବେଶକୁ କେମିତି ସଫା ରଖିବି, ନିଜ ଏରିଆକୁ ସଫା ରଖିବି, ଲୋକ ଆସିବେ ଦେଖିବେ ସମ୍ବଲପୁରକୁ, ନିଜ ଏରିଆକୁ ତାରିଫ କରିକି ଯିବେ, ସେଇଟା ସାର୍ ମୋର ମନୋଭାବ ଅଛି।
1: ନାଇଁ, ସେଇଟା ଗୋଟେ ମହାନ ଆପଣଙ୍କର ଚିନ୍ତାଧାରା ଯେ ନିଜ କଥା ସହିତ ଅନ୍ୟମାନଙ୍କର କଥାକୁ ବି ଆପଣ ଗୁରୁତ୍ୱ ଦେଉଛନ୍ତି, ଏବଂ ନିଜ ମା ମାଟିର କଥା, ନିଜ ଅଞ୍ଚଳର କଥା, ନିଜ ସେହି ପଡ଼ିଶାର କଥା, ନିଜର ଯେଉଁ ସଂସ୍କୃତି, ନିଜର ଯେଉଁ ଦର୍ଶନୀୟ ସ୍ଥାନ ରହିଛି, ତାର ଗୁରୁତ୍ୱ, ତାର ଯେଉଁ ମାନ କିଭଳି ଭାବରେ ରହିପାରିବ, ଅନ୍ୟମାନଙ୍କର ଯେଉଁ ଇମ୍ପ୍ରେସନ୍ ଅଛି ତାହା ଯେମିତି ଠିକ୍ ରହିବ, ସେ ଦିଗରେ ଆପଣ ଚିନ୍ତିତ। ନିଶ୍ଚିତ ଭାବରେ ଏହା ଗୋଟେ ପ୍ରଶଂସନୀୟ କାର୍ଯ୍ୟ ଆପଣ କରୁଛନ୍ତି। ହେଲେ ଆଉ ଗୋଟେ କଥା କହିବେ ଯେ ଯେତେବେଳେ ଆପଣ ଯାଆନ୍ତି, ଅନେକ ଲୋକଙ୍କ ସଂସ୍ପର୍ଶରେ ହୁଏତ ଆସୁଥିବେ, ଆପଣଙ୍କୁ କେବେ କେଉଁ କଥା କେଉଁ ଲୋକ ପଚାରିଛନ୍ତି ଯେ ଆପଣ କାହିଁକି ଏଇ ଯୋଉ ଅଳିଆ ଆବର୍ଜନା ଉଠାଉଛନ୍ତି, ଘଟାଉଛନ୍ତି, ଏଭଳିଆ କିଛି ଘଟିଛି?
0: ପ୍ରଥମେ ଯେତେବେଳେ ଆମେ ଯାଉଥିଲୁ ସାର୍, 5-6 ତଳ କଥା, ସେତେବେଳେ ଲୋକ ହସୁଥିଲେ କି କିଏ କ'ଣ କରୁଛି, ଲେକିନ ଧୀରେ ଧୀରେ ସାର୍, ଏବେ ଯେମିତି ଆମେ ମଝିରେ ଚାଉଁରପୁର ବ୍ରିଜଟା ଗୋଟେ ପ୍ଲଗିଙ୍ଗ କରିଥିଲୁ ସାର୍, ଚାଉଁରପୁର ବ୍ରିଜରେ ଯେତେବେଳେ ଆମେ ଉଠାଉଥିଲୁ, ଧୀରେ ଧୀରେ ଲୋକ ବି ଆମ ସହିତ ଜଡ଼ିତ ହେଉଛନ୍ତି ସାର୍। ଲୋକ ବି କହୁଛନ୍ତି କ'ଣ କରୁଛ ଏଇଟା, ମୁଁ ତାଙ୍କୁ କହୁଛି ଆମ ନିଜ ରାସ୍ତା ଯଦି ଆମେ ସଫା ନ ରଖିବା, ସନ୍ଧ୍ୟାରେ ଏଠି ସବୁ ବସୁଛନ୍ତି, ଖାଉଛନ୍ତି, ପକାଉଛନ୍ତି, ଆଉ ଏଇଟା ବ୍ରିଜଟା, ଏଠାରେ ଡଷ୍ଟବିନ୍ ବି ରଖିହେବନି, ଗାଡ଼ି ମଟର ସବୁବେଳେ ଯାଉଛି, ଆମକୁ ହିଁ ନିଜ କଚରା ନିଜେ ନେଇକି ପ୍ରପର ଡଷ୍ଟବିନ୍ରେ ପକାଇବା କଥା। ଧୀରେ ଧୀରେ ଲୋକ ଆସୁଛନ୍ତି ଆମ ସହିତ ସାର୍, ଜଡ଼ିତ ହେଉଛନ୍ତି, ଲୋକମାନେ ଆମ ସହିତ ପ୍ଲଗିଙ୍ଗ ମଧ୍ୟ କରୁଛନ୍ତି।
1: ଭବିଷ୍ୟତରେ ସ୍ୱଚ୍ଛତାକୁ ନେଇ ଆଉ ଆପଣ କ'ଣ କରିବାର ଚିନ୍ତା ରଖନ୍ତି?
0: ଭବିଷ୍ୟତରେ ସାର୍, ଆମର ଯୋଉ ଯୁବବର୍ଗ ଅଛନ୍ତି, ସେମାନେ ଯଦି ସଚେତନ ହେଇଗଲେ ସାର୍, ଆମ ଆଉ ଅଳିଆ ଆବର୍ଜନା ରହିବ ନାହିଁ ସାର୍, ପ୍ରପର ଡଷ୍ଟବିନ୍ ୟୁଜ୍ କରିବା କଥା ସାର୍। ଆମେ ଶୁଖା କଚରା, ଅଦା କଚରା ଆମର ସବୁ ମ୍ୟୁନିସିପାଲିଟି କରୁଛି ସାର୍, ସେଇ ପ୍ରପରରେ କରିକି ଆମେ କଲେ ମେନ୍ ଜିନିଷ ସାର୍ ହେଉଛି, ଆମର ଯେବେ ପର୍ଯ୍ୟନ୍ତ ଆମେ ବୁଝିପାରିବା ନାହିଁ କି ଏଇ କଚରା ପକେଇଲେ ଆମର ପରିବେଶ ଖରାପ ହବ, ସେବେ ପର୍ଯ୍ୟନ୍ତ ଆମେ କରିପାରିବା ନାହିଁ ସାର୍।
1: ନିଶ୍ଚିତ ଭାବରେ, ଆଉ ଯେତେଦିନ ପର୍ଯ୍ୟନ୍ତ ପରିବେଶ ସ୍ୱଚ୍ଛ ନ ରହିଛି, ଆମେ ବିଭିନ୍ନ ପ୍ରକାରର ଅସୁବିଧାରେ ପଡ଼ିବା, ରୋଗଗ୍ରସ୍ତ ହେବା, ଏବଂ ଆମର ମାନସିକ ଶାରୀରିକ ସବୁ ପ୍ରକାରର ଗୋଟେ ଅସୁବିଧା ହେବାର ସମ୍ଭାବନା ରହିଛି। ତ ଏଇ କଥାଟିକୁ ସମସ୍ତେ ଯଦି ଆପଣେଇ ପାରିବା, ତାହେଲେ ଗୋଟେ ସ୍ୱଚ୍ଛ ସୁନ୍ଦର ଗୋଟେ ପରିବେଶ ସୃଷ୍ଟି ହେବ ଏବଂ ସୁସ୍ଥ ଜୀବନଯାପନଟିଏ କରିପାରିବା। ହେଲେ କଥା ହେଲା, ଯିଏ ସମାଜର ପ୍ରକୃତରେ ଶକ୍ତିଶାଳୀ ସେ ହେଉଛି ଯୁବଗୋଷ୍ଠୀ। ତ ଯେହେତୁ ଆପଣ ଜଣେ ଯୁବକ, ଏ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଅନେକ ଯୁବକଙ୍କୁ ଏକାଠି କରିକି ଆପଣ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେଉଛନ୍ତି, କିଭଳି ଭାବରେ ଧୀରେ ଧୀରେ ଆହୁରି ଯୁବଗୋଷ୍ଠୀ ସହିତ ଅନ୍ୟାନ୍ୟ ଯେଉଁ ସମାଜର ବ୍ୟକ୍ତିବିଶେଷ ଅଛନ୍ତି, ତାଙ୍କ ଭିତରେ ଏ ସ୍ୱଚ୍ଛତାର ଯେଉଁ ବାର୍ତ୍ତାଟିକୁ ପହଞ୍ଚିବାକୁ ହେଲେ ପ୍ରକୃତରେ କ'ଣ କରିବାର ଆବଶ୍ୟକତା ରହିଛି? ଯେମିତିକି ଆମର ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସ୍ୱଚ୍ଛତାର କଥା କୁହାଉଛି, ବିଭିନ୍ନ ଅନୁଷ୍ଠାନରେ ସେ ସ୍ୱଚ୍ଛତାର କଥା କୁହାଉଛି, ଘରେ ଯେମିତି ଆପଣ କହିଲେ ଯେ ଘରକୁ ଆମେ ଯଦି ସଫା ରଖିବା ଅନ୍ୟ ଜାଗାକୁ ବି ଆମେ ସଫା ରଖି ପାରିବା। ତ ଏ ଦିଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେମିତିକି ଆପଣ ମଧ୍ୟ ଜଡ଼ିତ ଅଛନ୍ତି, ସେମାନେ ମଧ୍ୟ ଆଗେଇ ଆସିଲେଣି। ତ ତାକୁ ଆହୁରି ପରିବ୍ୟାପ୍ତ କରିକି କିଭଳି ଭାବରେ ନିଜର ସୁସ୍ଥ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା, ସେ ଦିଗରେ ସରକାରୀ ସ୍ତରରେ କିଛି ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି ଆପଣ ଭାବନ୍ତି କି?
0: ଯେବେ ଆମେ ନିଜ ଛୋଟ ଛୋଟ ଗଳିକୁ ଯେତେବେଳେ ଆମେ ନିଜେ ନିଜେ ଇନିସିଏଟିଭ୍ ନେଇକି ଯଦି ଆମେ ନ କରିବା, ତାହେଲେ ହେବନି। କି ଗୋଟେ ଗଳିରେ ଗୋଟେ ଗୋଟେ ସ୍ୱଚ୍ଛ ସାଥୀ ଦେବେ, ସେ ସ୍ୱଚ୍ଛ ସାଥୀ ସେ ଗଳିର କଥା ବୁଝିବେ, ଗଳିର ଲୋକ ବୁଝିଲେ ଯାଇକରି ସବୁ ହବ। ସାର୍
1: ଧନ୍ୟବାଦ ଆପଣଙ୍କର ଦ୍ୱିପଦ କଥା ପାଇଁ। ଆମେ ଆଶା କରିବା ଆପଣ ଆହୁରି ସମାଜର ଉନ୍ନତି ପାଇଁ, ସମାଜକୁ ସୁସ୍ଥ ସୁନ୍ଦର ବାଟରେ ଆଗେଇ ନେବା ପାଇଁ ସ୍ୱଚ୍ଛତା ମାଧ୍ୟମରେ ଯାହା ଆପଣ ସେବା କରିଚାଲିଛନ୍ତି ତାହା ଆହୁରି ସୁଦୂର ପ୍ରସାରୀ ହେଉ ଏବଂ ଲୋକମାନେ ମଧ୍ୟ ଅନୁପ୍ରାଣିତ ହୁଅନ୍ତୁ, ସ୍ୱଚ୍ଛତାକୁ ଆହୁରି ଆଗକୁ ନିଅନ୍ତୁ। ଧନ୍ୟବାଦ ପୁଣି ଥରେ ଆପଣଙ୍କୁ ଆପଣଙ୍କର ଏହି ମତାମତ ଏବଂ ଆପଣଙ୍କର ଏହି ଉପସ୍ଥିତି ପାଇଁ। ନମସ୍କାର।
0: ଆଜ୍ଞା ନମସ୍କାର।

0: ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
1: ସବୁରି ଭାଷାରେ, କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏଥିଲାଗି ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା, ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟା ଆୟ, ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ୍ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦୀପର ଏରସମା ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ଲାଣ୍ଟ 2028 ମସିହା ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ। ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ 1,25,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ କାରଖାନାରୁ ବାର୍ଷିକ ପ୍ରାୟ 24 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ସେଠାରେ 12 ମିଲିୟନ୍ ଟନ୍ର ଏକ ସିମେଣ୍ଟ ପ୍ଲାଣ୍ଟ, 900 ମେଗାୱାଟ୍ କ୍ୟାପିଟିଭ୍ ପାୱାର ସିଷ୍ଟମ୍ ଏବଂ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ 2 ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା 5,000 କୋଟି ଟଙ୍କା ଅନୁଦାନରେ ପାରାଦୀପ କଟକ ଭୁବନେଶ୍ୱର ପୁରୀ ଅର୍ଥନୈତିକ କରିଡର ନିର୍ମାଣ ହେବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ 1,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। 2 ବର୍ଷ ମଧ୍ୟରେ ଶିଳ୍ପାୟନ ନିଯୁକ୍ତିର ସଫଳତା ରିପୋର୍ଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ 433 ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 8,50,000 କୋଟି ଟଙ୍କାର ନିବେଶ ସହ 5,00,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ, ସୂଚନା ଓ ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟ୍ଟି କହିଛନ୍ତି। ଆଜି ଲୋକଭବନରେ ଯୁବ ସଙ୍ଗମ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ଉଭୟ ରାଜ୍ୟର ସାଂସ୍କୃତିକ ଐତିହ୍ୟ ପରମ୍ପରା ଲୋକକଳାକୁ ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଦେଶରେ କଳା, ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ତୀର୍ଥଯାତ୍ରା ରୂପରେଖ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସମ୍ବର୍ଦ୍ଧନ ଜାତୀୟ ଅଭିଯାନ ପ୍ରସାଦ ଆରମ୍ଭ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ 2014-15 ଆର୍ଥିକ ବର୍ଷରେ ଏହାର ଶୁଭାରମ୍ଭ ହୋଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ହୃଦୟ ଯୋଜନା ବନ୍ଦ ହେବା ପରେ ଦେଶରେ ଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ପ୍ରସାଦ ଯୋଜନା କାର୍ଯ୍ୟକାରୀ କରାଗଲା। ଏଥିରେ ଦେଶର ପୂର୍ବରୁ ଚିହ୍ନଟ କରାଯାଇଥିବା ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଏବଂ ଏଲ୍ନିନୋ ଆଶଙ୍କାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସନ୍ତା ଖରିଫ୍ ଚାଷର ରଣନୀତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ଆବାସୀ ମାଧ୍ୟମରେ ଆଜି ସିଂହଦେଓ କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଣ ସୁନିଶ୍ଚିତ କରିବା ସହ ଡାଲିଜାତୀୟ ତୈଳବୀଜ ମିଲେଟ୍ ବିହନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧୀକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କଫେଡ୍ ଲ୍ୟାମ୍ପସ୍ ଏବଂ ପ୍ୟାକ୍ସ ମାଧ୍ୟମରେ କୃଷକଙ୍କୁ ସାର ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିଛନ୍ତି। ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଶ୍ରମିକମାନେ ଉପକୃତ ହେବେ। ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କର୍ମସଂସ୍ଥାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଫୁଲବାଣୀରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କୋର୍ଟରେ 24 ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ସହ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ସମ୍ପର୍କରେ ବିଡିଓ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତାଧିକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ 18 ଖେଳାଳି ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ବୃହତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାର କ୍ଷମତା ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ 12 ମଧ୍ୟରେ ପରିବର୍ତ୍ତନ ଓ ଅଭିବୃଦ୍ଧିର ଏକ ଐତିହାସିକ ଯାତ୍ରା ଅତିକ୍ରମ କରିଛି। 2025-26 ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ 1,87,105 କୋଟି ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ ଟୁ ଗ୍ଲୋବାଲ୍ ପରି ଅଭିଯାନରୁ ପ୍ରେରିତ ହୋଇ ଆଜି ଖଦି କେବଳ ଏକ ପାରମ୍ପରିକ ଉତ୍ପାଦ ହୋଇ ରହିନାହିଁ, ଏହା ନୂତନ ଭାରତର ଆତ୍ମନିର୍ଭର ସ୍ୱଦେଶୀ ଗୌରବ ଏବଂ ଗ୍ରାମୀଣ ସମୃଦ୍ଧିର ଏକ ଜୀବନ୍ତର ପ୍ରତୀକରେ ପରିଣତ ହୋଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବ ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଆଞ୍ଚଳିକ ସମ୍ବାଦ ଆଜି ପାଇଁ
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ ରହିବା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଏବେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଖରା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। କେବଳ ତାପମାତ୍ରା ଅଧିକ ନୁହେଁ ବରଂ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ପରିସ୍ଥିତିକୁ ଅସହ୍ୟ କରୁଛି। ଏପରିକି ପାଣି ପିଇବା କିମ୍ବା ଛାଇରେ ବସିଲେ ମଧ୍ୟ ଶରୀରରେ ବୃଦ୍ଧି ପାଉଥିବା ତାପମାତ୍ରା ହ୍ରାସ ପାଉନାହିଁ। ଏଥିଯୋଗୁଁ ଅଂଶୁଘାତ ଜନିତ ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏଥିପାଇଁ ସତର୍କତା ଅବଲମ୍ଘନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ କରାଇବା ସହିତ ଅଂଶୁଘାତ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଜାରି ପରାମର୍ଶବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଶରୀରରେ ଜଳୀୟଅଂଶର ପରିମାଣକୁ ସଠିକ୍ ରଖିବା ପାଇଁ ଘରୁ ବାହାରିବା ବେଳେ ସାଙ୍ଗରେ ପିଇବା ପାଣି ନେବାକୁ କୁହାଯାଇଛି। ଏପରିକି ତୃଷାର୍ତ୍ତଙ୍କୁ ମଧ୍ୟ ପାଣି ପ୍ରଦାନ କରିବାକୁ ଶ୍ରୀ ମୋଦି କହିଛନ୍ତି। ଅସୁସ୍ଥ କିମ୍ବା ଦୁର୍ବଳ ଅଥବା ମୁଣ୍ଡ ବିନ୍ଧା ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଥଣ୍ଡା ଏବଂ ଛାଇଯୁକ୍ତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପାଣି ଏବଂ ଓଆର୍ଏସ୍ର ଉପଲବ୍ଧତାକୁ ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତ ଜନିତ ପରିସ୍ଥିତି ସୃଷ୍ଟି ହେଲେ ପ୍ରାଥମିକ ଚିକିତ୍ସା ସହିତ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଅଂଶୁଘାତ ରୋଗୀଙ୍କ ତ୍ୱରିତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକରେ ସ୍ଥାନ ସଂରକ୍ଷଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିକୁ ଅଣଦେଖା କରାଯିବା ଉଚିତ ନୁହେଁ, ନଚେତ୍ ଏହା ମୃତ୍ୟୁର କାରଣ ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପ୍ରବଳ ଗରମ ପରିସ୍ଥିତିରେ ବୟସ୍କ ବ୍ୟକ୍ତିବିଶେଷ ଏବଂ ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଖରା ସମୟରେ ଘରେ ରହିବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡ଼ିବ। ଏଥିସହିତ ପଶୁ ପକ୍ଷୀଙ୍କର ଯତ୍ନ ନେବାକୁ ଶ୍ରୀ ମୋଦି କହିଛନ୍ତି। ଘରର ଛାତ, ବାଲକୋନି, ଟେରାସ, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ବର୍ତ୍ତମାନର ଗରମ ପରିସ୍ଥିତିରେ ସମ୍ବେଦନଶୀଳତା ସହଯୋଗର ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିବ। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ବୃଦ୍ଧି ତଥା ଗରମ ଅନୁଭୂତ ହେବା ନେଇ ଆକଳନ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଏପରି ପରିସ୍ଥିତି ବାରମ୍ଭାର ଉପୁଜିବ। ସତର୍କତା ଅବଲମ୍ଭନ ନ କଲେ ଏଭଳି ପରିସ୍ଥିତି ଭୟଙ୍କର ସାବ୍ୟସ୍ତ ହୋଇପାରେ। ଗରମ ପରିସ୍ଥିତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଳାଭାବ। ବୃଦ୍ଧି ପାଉଥିବା ଚାହିଦା, ଜଳ ଆବଣ୍ଟନରେ ଅସମାନତା ଏବଂ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ନେଇ ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ସେଥିପାଇଁ ଜଳ ବଜେଟିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ଜଳ ଉପଲବ୍ଧତା ଏବଂ ଚାହିଦାର ପଦ୍ଧତିଗତ ମୂଲ୍ୟାଙ୍କନ ଜଳ ବଜେଟିଂ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଉପଲବ୍ଧ ଥିବା ଜଳ ଏବଂ ନବୀକରଣୀୟ ପ୍ରକ୍ରିୟା ମାଧ୍ୟମରେ ସନ୍ତୁଳିତ ଜଳ ବ୍ୟବହାରକୁ ସୁନିଶ୍ଚିତ କରିବା ଏହି ଜଳ ବଜେଟ୍ର ଅନ୍ୟତମ ଉଦ୍ଦେଶ୍ୟ। ପ୍ରାକୃତିକ ପରିବେଶ ମଧ୍ୟରେ ଜଳର ସ୍ଥିତି ଏବଂ ବଣ୍ଟନକୁ ବୁଝିବାରେ ଏହା ସାହାଯ୍ୟ କରିଥାଏ। ବ୍ୟକ୍ତିଗତ ସ୍ତରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏବଂ ନଦୀ ଅବବାହିକାରେ ମଧ୍ୟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଭୂତଳ ଜଳ ହ୍ରାସ, ଋତୁକାଳୀନ ଅଭାବ, ବନ୍ୟା କିମ୍ବା ଜଳବାୟୁ ସମ୍ପର୍କିତ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଏପରିକି କୃଷି ଓ ପଶୁପାଳନ ପାଇଁ ଆବଶ୍ୟକ ଜଳ ଚାହିଦାକୁ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଜଳ ବଜେଟିଂ ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ସଂସ୍ଥାଗତ ଭାବେ ଜଳ ବଜେଟିଂକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅଟଳ ଭୂଜଳ ଯୋଜନା ଏବଂ ଜାତୀୟ ଜଳ ମିଶନ ଭଳି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏଭଳି ବ୍ୟବସ୍ଥାରେ ଭୂତଳ ଜଳସ୍ତର ପାଖାପାଖି 4% ବୃଦ୍ଧି ପାଇବା ସହିତ ମୃତ୍ତିକାର ଉର୍ବରତା ହ୍ରାସ ଏବଂ କ୍ଷୟକୁ ରୋକାଯାଇପାରୁଛି, ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଉଛି। 4 ନିୟୁତରୁ ଅଧିକ ଲୋକ ଏବଂ 4.5 ନିୟୁତରୁ ଅଧିକ ପ୍ରାଣୀ ସମ୍ପଦ ବିଶେଷ ଭାବେ ଏହାର ସୁଫଳ ପାଉଛନ୍ତି। ସମ୍ପ୍ରଦାୟ ନେତୃତ୍ୱାଧୀନ ଏଭଳି ବ୍ୟବସ୍ଥା ଜଳ ସଂରକ୍ଷଣ ଏବଂ ମରୁଡ଼ି ପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ଼ କରିପାରିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରୌଦ୍ରତାପଜନିତ କଠିନ ପରିସ୍ଥିତିରେ ଜଳାଭାବ ମଣିଷ ସମାଜ ପାଇଁ ଅତ୍ୟନ୍ତ ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ଏହିସବୁ କ୍ଷେତ୍ର ପ୍ରତି ଆମେ ସତର୍କ ରହିବା ସହିତ ଜଳ ସଂରକ୍ଷଣ ଏବଂ ସଦୁପଯୋଗ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ପଡ଼ିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।
3: कि एसआईआर प्रक्रिया स्वतंत्र और निष्पक्ष चुनावों की संवैधानिक अनिवार्यताओं को आगे बढ़ाती है। मुख्य न्यायाधीश सूर्यकांत और न्यायमूर्ति जॉय माल्या बागची की खंडपीठ ने उन याचिकाओं पर फैसला सुनाया जिनमें पिछले साल।
4: नमस्कार, न्यूज हेडलाइन सह मु सुकन्या। केंद्र मंत्री अश्विनी वैष्णव कैबिनेट बैठक संपर्क।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ଶିଳ୍ପାୟନକେ ବଢ଼ାବାର ଆଉ ସ୍ଥାନୀୟ ଲୋକ ନିଯୁକ୍ତି ଉପରେ ଜୋର ଦେଉଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବଢ଼ତି ଖରାକେ ନଜରଟି ରଖିକରି ସତର୍କ ରହିବାରକେ ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ଖାଲି ଥିବାର ଗୋଟେ ରାଜ୍ୟସଭା ଆସନ ଲାଗି ଏବା ମାସର 18 ତାରିଖ ହେବା ଉପନିର୍ବାଚନ। ଆଉ ଚଲତି ଶିକ୍ଷା ବଜର ସ୍ନାତକ ପାଠ୍ୟକ୍ରମ ତି ନାଁ ଲେଖା ଲାଗି ଆଜିଠାନୁ ମୂଳ ହେଲା ଆବେଦନ ପ୍ରକ୍ରିୟା। ଏଥର ପୁରା ଖବର। ରାଜ୍ୟ ଶିଳ୍ପାୟନକେ ବଢ଼ାବାର ଆଉ ସ୍ଥାନୀୟ ଇଲାକା ଲୋକ ନିଯୁକ୍ତି ଉପରେ ସରକାର ଜୋର ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍ପାତ କାରଖାନାର ଶିଳାନ୍ୟାସ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ପୂର୍ବ ଭାରତର ପାରାଦୀପ ବିକାଶର ମଙ୍ଗ ଧରବା। ଇ ପ୍ରକଳ୍ପ ଓଡ଼ିଶାକେ ଭାରତର ଇସ୍ପାତ ରାଜଧାନୀ ବନାବାର ସହିତ ପାରାଦୀପକେ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାବା। ଇ କାରଖାନାର ଶୁଭାରମ୍ଭ ଉତରୁ 30,000 ନୂଆ ନିଯୁକ୍ତି ସୁଯୋଗ ତିଆରି ହୋଇପାରବା। 2 କ୍ଷେପ ଉତ୍ପାଦନ କ୍ଷମତାକେ ଆହୁରି ବଢ଼ାବାର ଲକ୍ଷ୍ୟ ରଖାଯିବାର ସହିତ 60,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା, ଯେଉଁଥିଲାଗି ସ୍ଥାନୀୟ ଇଲାକାର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ହେବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍।
1: ଆଜିର ଦିନରେ ଏଠି ହଜାର ହଜାର ସଂଖ୍ୟାରେ ଅର୍ଥାତ୍ ପାଖାପାଖି ଯେତେବେଳେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସମାପ୍ତ ହେବ 32,000 ଅଧିକ ଯୁବକ ଯୁବତୀ ଟେକ୍ନିକାଲ ନନ୍ ଟେକ୍ନିକାଲ ସମସ୍ତ ପ୍ରକାରର ଇଏ ସୁବିଧା ଏବଂ ଇଏ ଜବ୍ ଏମ୍ପ୍ଲୟି ତାଙ୍କ ପାଇଁ ଇଏ ହେବ ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆନସିଲାରୀ ଇଣ୍ଡଷ୍ଟ୍ରି ମଧ୍ୟ ଏହା ସହିତ ଏ ଅଞ୍ଚଳକୁ ଯେଭଳି ଭାବରେ ଆସି ପହଞ୍ଚିବ ତାହା ନିଶ୍ଚିତ ଭାବରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବ। 2028-29 ଯାହା ଶିଳାନ୍ୟାସ କରିବାର ଅବକାଶ ଥିଲା ଆମେ ଆଜି 2026 ଶିଳାନ୍ୟାସ କଲୁ ଏବଂ 2029 ବେଳକୁ ଇଏ ପ୍ରଡକ୍ସନ୍ ଷ୍ଟେଜ୍ରେ ଆସିଯାଇଥିବ ଏବଂ ତାର ଶୁଭ ଉଦ୍ଘାଟନ ମଧ୍ୟ କରିବ ଆମର ଇଏ ସରକାର ସମୟରେ। ଇଏ ଗୋଟିଏ ଆମ ସରକାରର ବଡ଼ ଐତିହାସିକ ନିଷ୍ପତ୍ତି।
0: କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇକରି କହିଛନ୍, ସରକାରଙ୍କ ନେତୃତ୍ୱଥି ଦ୍ରୁତ ଶିଳ୍ପାୟନ ଜରିଆ ପୂର୍ବୋଦୟ ସପନ ସାକାର ହେଉଛି। ଅକ୍ଷୟ ଶକ୍ତି, ଫାର୍ମା ଓ ପେଟ୍ରୋକେମିକାଲ୍ସ ବାଗିର ଭିନ୍ ଭିନ୍ କ୍ଷେତ୍ରଟି ରାଜ୍ୟ ବିକାଶ ବଢ଼ବାରକେ ଲାଗିଛି। 2030 ମସିହା ବେଲ୍କେ ଭାରତର 300 ମେଟ୍ରିକ୍

ର ଇସ୍ପାତ ଉତ୍ପାଦନ ଲକ୍ଷ୍ୟଥି ଓଡ଼ିଶା 50% ଯୋଗଦାନକେ ପୁରା କରବାର ଦିଗେ କାମ କରୁଛେ। ଶିଳ୍ପାୟନ ଅନୁକୂଳ ପରିବେଶ ତିଆରି କରବାର ଲାଗି ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। କାରଖାନାନୁ ବଛରକ 13.2 ମିଲିୟନ୍ ଟନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଦେଶେ ବଢ଼ୁଥିବାର ଖରା ଗରମକେ ନଜରଟି ରଖିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜରୁରୀ ସତର୍କତା ନେବାରକେ ପରାମର୍ଶ ଦେଇଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ଖରାନୁ ରକ୍ଷା ପାଇବାର ଲାଗି ଘରୁ ବାହାରବାର ବେଳକେ ଦରକାରୀ ଜିନିଷ ପାଖେ ରଖବାର ଲାଗି ଲୋକମାନଙ୍କୁ ନିବେଦନ କରିଛନ୍। ଘରର ଛାତ, ବେଲକୋନି, ବ୍ୟବସାୟିକ ପ୍ରତିଷ୍ଠାନ ଆଉ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀମାନଙ୍କର ଲାଗି ପ୍ୟାନ୍ ରଖବାରକେ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍। ଏନ୍ତା ସମୟରେ ପୂରାପୂରି ସମ୍ବେଦନଶୀଳ ଆଉ କରୋନାର ସହିତ ସମ୍ପର୍କ ଯତ୍ନ ନେବାରକେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍। ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫ ଓଡ଼ିଶାର ରାଜ୍ୟସଭା ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ଖାଲି ହୋଇଥିବା ଗୋଟିଏ ଆସନ ଲାଗି ଆବା ମାସର 1 ତାରିଖରୁ ନାମାଙ୍କନ ପ୍ରକ୍ରିୟା ମୂଲ ହେବା। 8 ତାରିଖ ତକ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆବା ମାସ 18 ତାରିଖ ସକାଳ 9 ବଜେରୁ ଉପରବେଳା 4 ବଜେ ଭିତରେ ଭୋଟ୍ ହେବା। ଉପରବେଳା 5 ବଜେ ଭୋଟ୍ ଗନ୍ତି କରାଯାଇକରି ଫଳାଫଳ ବାହାରିବା ବୋଲି ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ଦିଆଯାଇଛି। ଇନ ଜନେ ଦିଆଯାଇପାରେ ଯେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ଋତୁରୁ ବିଜ୍ଞପ୍ତି ବାହାରିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁସାରେ ବୈଧ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କର ଖଣ୍ଡପୀଠ ଏ ବାବଦ ଆବେଦନ ଉପରେ ରାୟ ପ୍ରକାଶ କରିକରି କହିଛନ୍, ଆଇନ ଅନୁସାରେ ଭାରତୀୟ ନିର୍ବାଚନ କମିଶନ ଏ ପଦକ୍ଷେପ ନେଇପାରିବେ। ମୁକ୍ତ ଆଉ ନିରପେକ୍ଷ ନିର୍ବାଚନ ବାବଦ ସାୟିଧାନିକ ଦୃଷ୍ଟିକୋଣକେ ଏନ୍ତା ପଦକ୍ଷେପ ଦର୍ଶାଉଛେ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁସାରେ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରଖବାର ଲାଗି କ୍ଷମତାପ୍ରାପ୍ତମାନ ଗଲା ବଛର ଜୁନ୍ ମାସେ ବିହାରର ନିର୍ବାଚନ କମିଶନରଙ୍କ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବାବଦ ବିଜ୍ଞପ୍ତିକେ ବିରୋଧ କରିକରି ସୁପ୍ରିମକୋର୍ଟ ନେଇ ମାମଲା ଦାୟର କରାଯାଇଥିଲା। ଯୁବବର୍ଗ ହେଉଛନ୍ ପରିବର୍ତ୍ତନର ମୁଖିଆ ବାହକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି କହିଛନ୍। ଆଜି ଲୋକଭବନର ଅଭିଷେକ ହଲ୍ଠାରେ ଯୁବସଙ୍ଗମର 6 ନମ୍ବର ଖେପ ଅଦିନ୍ତି ହୋଇଥିବାର ଭାବ ବିନିମୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ରାଜ୍ୟପାଳ ଏଟା କହିଛନ୍। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅଦିନ୍ତି ଓଡ଼ିଶା ଆସିଥିବାର ଗୁଜରାଟର ଭିନ୍ ଭିନ୍ ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ରାଜ୍ୟପାଳ ଆଲୋଚନା କରିଛନ୍। ରାଷ୍ଟ୍ର ନିର୍ମାଣ, ସ୍ଥାୟୀ ବିକାଶ ଆଉ ସଚେତନତା ସୃଷ୍ଟିଥି ଯୁବବର୍ଗଙ୍କର ଭୂମିକା ବାବଦେ ରାଜ୍ୟପାଳ ଜୋର୍ ଦେଇଛନ୍। କାର୍ଯ୍ୟକ୍ରମଟି ରାଜ୍ୟପାଳ ଓଡ଼ିଶାର ଖଣିଜ ସମ୍ପଦ, ଆଦିବାସୀ ଐତିହ୍ୟ, ରୂପା ତାରକସୀ, ପଟ୍ଟଚିତ୍ର, ସମ୍ବଲପୁରୀ ଶାଢ଼ୀ ବାଗିର ପାରମ୍ପରିକ କଳା ବିଷୟ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ଇଭି ଭିତ୍ତିଭୂମି ଇଥାନଲ ମିଶ୍ରଣ ବାଗିର ପ୍ରସଙ୍ଗ ଉପରେ ପ୍ରଶ୍ନ କରିଥିଲେ ଆର୍ ରାଜ୍ୟପାଳ ସେସବୁ ଉତ୍ତର ରଖିଥିଲେ। ରାଜ୍ୟ ବିଧାୟକମାନଙ୍କର ଭଲ ପ୍ରଦର୍ଶନର ଫଳାଫଲ ଖୁବ୍ ଜଲ୍ଦି ବାହାରବା। 10 ବଛର ଧରିକରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକେ ବିଧାନସଭା ତରଫ ଫେର୍ ଘାଏ ଲାଗୁ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାତି ଏଥିଲାଗି ଗୋଟିଏ କମିଟି ଗଠନ କରାଯାଇଛି। ଏଥି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡ଼େଇ, ଆଘର ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଆଉ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ପ୍ରମୁଖ ସଦସ୍ୟ ରହିଛନ୍। ଫି ବଛର ଗ୍ରହଣ, ବିଧାୟକମାନଙ୍କର ଭଲ ପ୍ରଦର୍ଶନ, ଉପସ୍ଥାପନ, ଗଠନମୂଳକ ପ୍ରସ୍ତାବ ସବୁକେ ମାନଦଣ୍ଡ ହିସାବରେ ବିଚାରକେ ନେଇକରି ଫଳାଫଲ ଘୋଷଣା କରାଯାଇସି। 2002 ମସିହାରୁ ଚାଲିଥିବା ପ୍ରକ୍ରିୟା 2016 ମସିହାରୁ ବନ୍ଦ ରହିଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟଷ୍ଠାନୁ ଯୁକ୍ତ 3 ସ୍ନାତକ ପାଠ୍ୟକ୍ରମ ଲାଗି ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମୁହୁଲିଛି। ଛାତ୍ରଛାତ୍ରୀମାନେ ଆବା ମାସର 10 ତାରିଖ ରାତିରେ 11:45 ଭିତରେ ସାମ୍ସ ପୋର୍ଟାଲ ଜରିଆ ଆବେଦନ କରିପାରିବେ। ଜୁନ୍ 17 ତାରିଖ ପହିଲା ଖେପ ନାଁ ଲେଖା ମେଧା ତାଲିକା ବାହାରବା। ଜୁନ୍ 18-20 ତାରିଖ ଭିତରେ ପହିଲା ଖେପ ନାଁ ଲେଖା ହେବା ଆଉ ଜୁଲାଇ 9 ତାରିଖରୁ ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ଶ୍ରେଣୀ ନାଁ ଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରନୀତି କରାଯିବା। ପଶ୍ଚିମ ଏସିଆ ପରିସ୍ଥିତି ସମୟଥି ପେଟ୍ରୋଲ ଆଉ ଡିଜେଲର ଦାମ ବଢ଼ାବାରକେ ଲାଗିଛି। ଧାରିଶ ଦରଠାନୁ ଅତକା ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ଯାତ୍ରୀମାନେ ଅତକା ଭଡ଼ା ନାଇ ଦେଇକରି ଧାରିଜ ହୋଇଥିବାର ଭଡ଼ା ଦେଇକରି ଯାତ୍ରା କରବାରକେ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍।
ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀଙ୍କର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଆଜି ହୋଇଯାଇଛି। ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ପିଇବାର ପାଣିର ସମସ୍ୟା, ପରିମଳ ବ୍ୟବସ୍ଥା ସହିତ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ସବୁ ଜନହିତକାରୀ ଯୋଜନାମାନଙ୍କର ସୁଫଳ ତଲ ସ୍ତରର ଲୋକଙ୍କ ଲାଗି ଆଉ ତାର ପାଖେ ପହଞ୍ଚାବାର ଲାଗି ସରକାର ପ୍ରତିଶ୍ରତିବଦ୍ଧବାନ ବୋଲି ମନ୍ତ୍ରୀ କହିଛନ୍। ଭାରତୀୟ ସେନାତି ଅଗ୍ନିପଦ ଆଉ ନିୟମିତ କେଡଲ ଲାଗି ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଏବା ମାସର ଏକ ତାରିଖନୁ ମୂଲ ହେବା। ଜୁନ୍ 12 ତାରିଖ ତକ ଭିନ୍ ଭିନ୍ କ୍ଷେପେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନ ଥିବା ଓଡ଼ିଶାର ସିକିମ୍ ଆଉ ପଶ୍ଚିମବଙ୍ଗ ନେଇ ପରୀକ୍ଷା ହେବା। ଇଚ୍ଛୁକ ପ୍ରାର୍ଥୀମାନେ ଅନ୍ଲାଇନ୍ ଜରିଆ ଆବେଦନ କରିପାରିବେ। www.joinindianarmy.nic.in ୱେବ୍ସାଇଟ୍ରେ ପ୍ରବେଶପତ୍ର ପାଇପାରିବେ। ରାଜ୍ୟର 17 ସହରର 26 କେନ୍ଦ୍ର ପରୀକ୍ଷା ହେବା ବୋଲି କଟକ ସେନାନିଯୁକ୍ତି କାର୍ଯ୍ୟାଳୟ ତରଫ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷ ଏହା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଥି ଚାଲିଥିବାର ଭିନ୍ ଭିନ୍ କାମର ସମୀକ୍ଷା କରିକରି ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କର ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲାପାଳ ଜୋର୍ ଦେଇଥିଲେ। ବୌଦ୍ଧ ଜିଲ୍ଲା କଟାମାଳଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି। ଏଥି 415 ଜଣ ବ୍ଲକସ୍ତରୀୟ ଅଧିକାରୀ ଆଉ 42 ଜଣ ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ବାବଦର ବିସ୍ତୃତ ସୂଚନା ଦିଆଯାଇଛି। ରାଜ୍ୟରେ ଜବର ଖରା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏସ୍ ଟିଟିଲାଗଡ଼ ରାଜ୍ୟର ସବୁନିର୍ଜହ ତାପମାତ୍ରା 43.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏବା 4 ଦିନ ତକ ରାଜ୍ୟର ତାପମାତ୍ରା କିଛି ଖାସ୍ ପରିବର୍ତ୍ତନ ନାହିଁ ହୁଏ ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାକେ ଧୁକାଗଡ଼ି ସାଙ୍ଗେ ବର୍ଷା ଲାଗି କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ରାଜ୍ୟ ଶିଳ୍ପାୟନକେ ବଢ଼ାବାର ସ୍ଥାନୀୟ ଲୋକ ନିଯୁକ୍ତି ଉପରେ ଜୋର୍ ଦେଉଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍କାତ କାରଖାନାର କଲେ ଶିଳାନ୍ୟାସ। ବଢ଼ତି ଖରାକେ ନଜରରେ ରଖିକରି ସତର୍କ ରହିବାରକେ ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ଖାଲି ଥିବାର ଗୋଟିଏ ରାଜ୍ୟସଭା ଆସନ ଲାଗି ଏବା ମାସ 18 ହେବା ଉପନିର୍ବାଚନ। ଆଉ ଚଲତି ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମ ତିନି ନାଲେଖା ଲାଗି ଆସ୍ଥାନ ମୂଲ ହେଲା ଆବେଦନ ପ୍ରକ୍ରିୟା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ୍ ରହିଛି। ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ। ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜୀକରଣ କରିପାରିବେ। ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ। ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ। ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
2: प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई।
1: सार्थक पीडीएस योजना संपर्क

0: सूचना दे श्री वैष्णव कहते
1: ये सुधार है पीडीएस के सिस्टम में, पूरे डिलीवरी सिस्टम में, लॉजिस्टिक्स में, ट्रांसपोर्टेशन में, मटेरियल हैंडलिंग में और पीडीएस के बेनिफिशरीज की ग्रीवेंस के रिड्रेसल के लिए बहुत बड़ा ये स्ट्रक्चरल रिफॉर्म है। और पीडीएस एक ऐसी व्यवस्था है जिसमें केंद्र और राज्य मिलकर ही सारा काम करते हैं। दूर दराज के क्षेत्र हो, महिलाएं हो, वंचित हो, सबको कवर किया जाता है।
0: सार्थक पीडीएस द्वितीय पर्याय कार्यकारी करने लगे आज केन्द्र कैबिनेट 25,500 कोटी ऊर्ध टंका मंजूर कर स्वराष्ट्र मंत्री अमित शाह यार प्रशंसा कर सामाजिक गणमाध्यम पोस्टे श्री शाह कहते दारिद्र्य दूरीकरण योजनागुड़ अधिक स्वच्छ और सुव्यवस्थित करने उद्देश्य सरकार अत्याधुनिक ज्ञानकौशल व्यवहार कर सार्थक पीडीएस द्वितीय पर्यायर कृत्रिम बुद्धिमता भित्तिक ज्ञानकौशल प्रयोग द्वारा कृषि क्षेत्र में विभिन्न योजनार सुफल प्रत्येक हिताधिकारी निकटरे सफलतार सह पहुंची पार गमनागमन खर्च लगे राज्यगुड़ी आर्थिक सहायता जोगाई देवा सहित सुलभ खुचरा विक्रय केन्द्रगुड़ लाभांश वृद्धि करने व्यवस्था एक पर्यायर अंतर्भुक्त कर श्री शाह देशर सामग्रिक विकास लागि उत्तर पूर्वांचलर उन्नति जरूरी बोली राष्ट्रपति द्रौपदी मुर्मू मतव्यक्त करिसेंते। आज गैंगटक स्थित सिक्किम विश्वविद्यालयर समावर्तन उत्सव में निजर दीक्षांत भाषण प्रदान करि से हा कहिसेंते नवसृजन आपस विश्वास तथा नूतन चिंताधारा माध्यम देश निर्माण और समाज दुर्बल वर्ग उत्थान दिगरे कार्य करने लगे राष्ट्रपति मुर्मू एक अवसर में छात्र छात्री को परामर्श देते से कहते सशक्तिकरण हासिल लगे शिक्षा होची उपयुक्त मार्ग सिक्किम्र जैव विविधता और समृद्ध उद्भिद और जीवजगत को प्रशंसा करने सहित 2016 मसीह प्रथम जैविक राज्यर मान्यता पाई राष्ट्रपति कहते समारोह पूर्व राष्ट्रपति गैंगटक सिक्किम राज्यपाल और मुख्यमंत्री उपस्थित पिंक सिटी रनर आम दीदी बाहिनी बस सेवार शुभारंभ करिथिले। ऑनलाइन गेमिंग कंपनीगुड़िक सरकार द्वारा पिछला भाव धार्य कर 28% द्रव्य और सेवाकर जीएसटी आदाय को सर्वोच्च अदालत वैध बोली घोषणा कर विचारपति जस्टिस जे बी पाड़ीवाला और जस्टिस आर महादेवन को नहीं गठित बेंच ऑनलाइन गेमिंग कंपनीगुड़िक जीएसटी आईन परिसरभुक्त बोली मतव्यक्त कर जीएसटी आईन को संशोधन कर सरकार 2023 मसीह अक्टोबर पहला विदेशी ऑनलाइन गेमिंग कंपनीगुड़िक भारत में पंजीकृत करवा लगी बाध्यतामूलक कर 2023 अगस्त मासरे ऑनलाइन गेमिंग कंपनीगुड़िक 28% जीएसटी लागू करने लगे जीएसटी परिषद बैठक में निष्पत्ति परिषदर यह निष्पत्ति विरोध में गेमिंग कंपनीगुड़िक विभिन्न हाइकोर्ट में आवेदन करिथिले। नवम श्रेणी छात्र छात्री लगी अंत दुईट भारतीय भाषा समेत मोट तीनोट भाषा बाध्यतामूलक संपर्कित केन्द्रीय माध्यमिक शिक्षा बोर्ड सीबीएसई नीति विपक्ष में होता आवेदन को शुणाणी करने लगी सुप्रीमकोर्ट सम्मति प्रदान कर मुख्य विचारपति जस्टिस सूर्यकांत और विचारपति जस्टिस जयमाल्य बागची और विचारपति जस्टिस विपुल एम पांचोली को नहीं गठित पीठ यह मामलें केन्द्र सरकार सीबीएसई एवं एनसीईआरटी को नोटिस जारी करने सहित दुई सप्ताह मध्य उत्तर देवा लगी निर्देश देते। केन्द्र कृषि और कृषक कल्याण मंत्री शिवराज सिंह चौहान खरीफ अभियान 2026 लागि जातीय कृषि सम्मेलन को आसंताकाली नुआदिल्ली में उद्घाटन करेंगे। कृषि और कृषक कल्याण मंत्रालय ए संपर्क में सूचना दे कहिछि आगामी खरीफ ऋतु लागि एक निरंतर कृषि प्रक्रिया जारी रखा सहित उत्पादन वृद्धि जलवायु सहनशीलता भित्तिभूमि को सशक्त करने और कृषकों समृद्धि दिगरे एक मिलित रणनीति प्रस्तुत करने सम्मेलन मुख्य उद्देश्य। केन्द्रीय लोकसेवा आयोग यूपीएससी प्रथम थर लगी 2026 सिविल सर्विस प्रिलिमिनरी परीक्षार प्रोविजनल उत्तर चिठा जारी कर संपर्क एक बृत्ति आयोग परीक्षा देखा परीक्षार्थी जदि यह प्रोविजनल उत्तर चिठा संपर्क में कौन आपत्ति थाए तेज ए संपर्क में तीनोट प्रामाणिक तथ्य सहित यूपीएससी अनलाइन .nic.in पोर्टाल आगामी 31 तारीख संध्या 6 मध्य आवेदन करें। भारत आगामी वर्ष एशियो रिलेज प्रतियोगिता एवं 2028 एशियो इंडोर एथलेटिक्स चैंपियनशिप आयोजन करिब। आज हांगकांग ठारे अनुष्ठित एशियो एथलेटिक्स संघर कार्यनिर्वाही परिषद बैठक में यह निष्पत्ति मिलिथिबा सूचना अनुजाई आगामी वर्ष चंडीगढ़ ठारे एशियो रिलेज प्रतियोगिता अनुष्ठित होबाकु थिबा बेले 2028 एशियो इंडोर एथलेटिक्स चैंपियनशिप भुवनेश्वर ठारे आयोजित होबो। क्रिकेट ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟେଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିୟୁ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଦେବଗଡ଼ ଜିଲ୍ଲା ସମ୍ପର୍କରେ
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକର ବିଭିନ୍ନ ହସ୍ତଶିଳ୍ପ ସ୍ୱାସ୍ଥ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପରେ ବିକାଶ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ସଡ଼କ ଆବାସ ରାସନ କାର୍ଡ ସୁଭଦ୍ରା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
4: ଓଡ଼ିଶା ସରକାରଙ୍କର ସବୁ ବିଭାଗର ଅଧିକାରୀମାନେ ଡକେଇଥିଲି, ମାନ୍ୟବର ଦେବଗଡ଼ର ବିଧାୟକ ପୂର୍ବତନ ବିଧାୟକ ସମସ୍ତଙ୍କର ଉପସ୍ଥିତିରେ ଆମେ ସମୀକ୍ଷା କରିଥିଲୁ। ସେଥିରେ ଜଳସେଚନ ପିଇବା ପାଣି ଶିକ୍ଷା ସ୍ୱାସ୍ଥ୍ୟ ରେଙ୍ଗାଲି ବନ୍ଧ ଯୋଜନା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯେଉଁ ସମସ୍ୟା ସେ ସମସ୍ୟାର ମଧ୍ୟ କ'ଣ ସମାଧାନ ହୋଇପାରିବ, ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ ଗରିବ ଲୋକଙ୍କୁ ଜମି ଦେବା ଏବଂ ତାର ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଳ ଜଙ୍ଗଲ ଜମିର ଅଧିକାର ଇଏ ସାମଗ୍ରିକ ବିଷୟରେ ଆମେ ସମୀକ୍ଷା କରିଥିଲୁ। ଏ ଭିତରେ ଦେବଗଡ଼ର 3 ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଟେଣ୍ଡର ପ୍ରୋସେସ ଭିତରେ ଅଛି ପ୍ରଧାନ ପାଠର ବିକାଶ ପାଇଁ। ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯୋଉଟା ଲୋକମାନେ ମୋର ଦୃଷ୍ଟିଗୋଚରକୁ ଆଣିଥିଲେ ତାକୁ ମଧ୍ୟ କେମିତି ସମାହିତ କରିବୁ ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ ୱାର୍କସ ଡିପାର୍ଟମେଣ୍ଟ ପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯୋଉଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ହିଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ମୁଁ ବସେଇବି, ଆଲୋଚନା କରିବି, ତାର ସମାଧାନ କରିବା ପାଇଁ। ଦେବଗଡ଼ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ, ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେହି କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଗଡ଼ର ବିକାଶ ସାଙ୍ଗରେ ନିଜକୁ ଯୋଡ଼ିବା ପାଇଁ।
3: ଦେବଗଡ଼ ବିକାଶ ଭବନରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲିଙ୍ଗଗତ ଅସମାନତା ଦୂରୀକରଣ, ବାଳିକାଙ୍କ ସୁରକ୍ଷା ସଶକ୍ତିକରଣ ଏବଂ ଜନସଚେତନତା ବୃଦ୍ଧି ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ 1 18 ବୟସ ପୂରଣ କରୁଥିବା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30 ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ ଏବଂ ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦେବଗଡ଼ ଜିଲ୍ଲା ପରିଷଦର ଷଷ୍ଠ ଅଧିବେଶନର 10ମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ କୃଷି ପାନୀୟ ଜଳ ଗ୍ରାମ୍ୟ ଉନ୍ନୟନ ସଡ଼କ ଜଳସେଚନ ଆଦିବାସୀ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ ଅଧିକ ଗତିଶୀଳ କରିବାକୁ

ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଲ୍ପିଜି ଗ୍ୟାସ୍ ଓ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ୟାସ୍ର କଳାବଜାରୀ ରୋକିବା, ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ଏବଂ ବଡ଼ ପ୍ରତିଷ୍ଠାନଗୁଡ଼ିକରେ ବିକଳ୍ପ ଇନ୍ଧନ ବ୍ୟବସ୍ଥା ରଖିବା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ମହଜୁଦ ଥିବା

0: ପକ୍ଷରୁ ଜନଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଅଭିଯାନ ଅଧୀନରେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ସରକାରୀ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଓ ଜୀବିକା ବିକାଶ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚା ଯାଉଛି ଏବଂ ସେମାନଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଆଜି ଏଥିରେ ବିଷୟ ରହିଛି ଲାଭଜନକ ତରଭୁଜ ଓ ବାଇଗଣ ଚାଷ। ଏ ସମ୍ପର୍କରେ ଶୁଣିବା ଚାଷୀ ସୁନା ଟୋପାଙ୍କ ସହ ସାକ୍ଷାତକାର। ତେବେ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏ ବିରତି।

0: ସମାରୁ ଦାଦା, କିଏ ନାଡ଼େ ଅଛ ଯେ?
1: ହେ, ତମେ ପହଞ୍ଚି ଗଲନ କେଁ?
0: ହଇ ଦାଦା, ତମେ ବି ପହଞ୍ଚି ଆସିଲ। ଜୁହାର ଜୁହାର।
1: ଜୁହାର ଗୁରୁବାରୀ, ଜୁହାର। ବୋଇଲେ ବୈଠକ ଆରମ୍ଭ କରମା ସେନେ?
0: ହଇ ଦାଦା।
1: ବୋଇଲେ ପହିଲା କରି ଯେଉଁ ଗାଁ ଆମର ଚାଷୀ ଭାଇ ବହିନ ମାନଙ୍କୁ ଜୁହାର ଭେଟ କରିଦମା। ବୋଇଲେ ଚାଷୀ ଭାଇ ବହିନ ମାନେ ଆପଣ ମାନଙ୍କୁ ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ନ ସ୍ୱାଗତ ଆରୁ
0: ଜୁହାର
1: ଗୁରୁବାରୀ।
0: ହଇ ଦାଦା,
1: ଦେଖ ଗା, ଇହା ଯେନ୍ ଖରା ଦିନ ଚାଲିଛି, ହେଲେ ଆଜି ସକାଳୁ କେନ୍ତା ବର୍ଷି ଦେଲା ଯେ।
0: ହଇ ହଇ ଦାଦା, ଯେନ୍ତା ଲାଗୁଥିଲା ଯେ ଇ ବଛର ବଡ଼ା ଜୋର ଖରା ଦେବା ବୋଲି ନି କାଇଁ?
1: ହଇ
0: ହେଲେ ଇ ଯେନ୍ କିଛି ଦିନ ଆଗରୁ ବି ଯେନ୍ ବର୍ଷାଟା ହେଇଥିଲା କି ନି, ଟିକେ ଧରତୀ ମାତା କେ ଶାନ୍ତି କରିଥିଲା ଗା। ତାର ସାଙ୍ଗେ ସାଙ୍ଗେ ଇ ଯେନ୍ ହପ୍ତାଟା ଆମର ବର୍ଷା ହଉଛି ଯେ, ସେନେ ବି ଟିକେ ଇ ଯେନ୍ ମାଟ ଗିରା ଭିଜୁଛି କି ନାଇଁ, ଗଛ ପତର କେତେ ବଢ଼ିଆ ଧୋଇକିନା ଚିକନ ଚାକନ ହେଇଗଲା, ଆଉ ତାପମାତ୍ରା ବି ଟିକେ କମିଛି। ହେଲେ ଯେତେବେଳେ ବର୍ଷାଟା ଛାଡ଼ି ଦଉଛି କି ନାଇଁ, ଚଡ଼ ଚଡ଼େଇକିନା ଖରାଟା ଦେଇଦଉଛି।
1: ହଏ ଗା, ବର୍ଷା ହେଇଥିସି ଆରୁ ତାର ଆର ଦିନେ ଯେନ୍ ଖରାଟେ ହେସି, ପୁରା ବନେ କରି ଖରା ହେସି।
0: ହଇ ଆଉ ସେ ଖରାଟା

0: ଠିକ୍ ବି ନେଇ ହୁଏ ଦାଦା।
1: ହଏ ତ ହେଲେ ଇ ଯେନ୍ ଅଦିନିଆ ବର୍ଷା ହଉଛେ, ଯେନ୍ କାଳ ବୈଶାଖୀ ବର୍ଷା ମାନେ ହଉଛେ, ଝଡ଼ ତୋଫାନ ହଉଛେ, ଇଟା ତ ବିପଦ ଏ
0: ହଇ ହଇ।
1: ଆର୍ ଇ ବର୍ଷାରେ ବିଶେଷ କରି ଇ ଯେନ୍ କୁଆ ପଥରର ବର୍ଷାଟା ହଉଛେ ନି, ସେଟା ଆମର ଚାଷ ବାସ ଲାଗି ହଉ କି ବାଟେ ଘାଟେ ଥିମା କେନ ବେଲେ ବହୁତ ଅସୁବିଧାର କାରଣ ହେ
0: ହଇ ଦାଦା। ତାର୍ ସାଙ୍ଗେ ଇ ଯେନ୍ ବର୍ଷା ହେଲା ବେଲାକେ ଘଡ଼ ଘଡ଼ି ହେଲା କି ଯେନ୍ ବିଜୁଳି ମାରୁଛେ, ସେଟା ବି ଡର ଆଏ।
1: ବିଲକୁଲ ଡର ଆଏ, ଆର୍ ଲୋକେ ଡର ହେଁ କେନ୍ ଗସ୍ତଲେ ବି ଲୁକବା ଲାଗି ଚେଷ୍ଟା କରସନ୍, ତ ଇଟା ତ ଆରୁ ବି ବିପଦ ଆଏ ନେଇ କେ।
0: ହଇ ଦାଦା, କିଛି ଭାଇ ବହିର୍ ମାନେ ଇଥିର୍ ଲାଗି ଜୀବନ ବି ହାରିଥିସନ୍, ତାର୍ ସାଙ୍ଗେ ସାଙ୍ଗେ ଆମର୍ ଯେନ୍ ଗାଈ ଗୋରୁ ମାନେ ହେଲେ କି ଯେନ୍ସି ବି ଯେନ୍ ବାହାରେ ଜୀବଜନ୍ତୁ ମାନେ ଅଛନ୍, ତାଙ୍କର ଉପରେ ବି ଇ ବଜ୍ରପାତଟା ବା ଯେନ୍ ବିଜୁଳି ମାରିଦେଇଥିସି ବେଲେ ସେମାନେ ବି ଜୀବନ ହାରିଥିସନ୍।
1: ସତେ ଗା, ବୋଲେ ଯାହା ବି ହଉ ଇ ଯେନ୍ ବର୍ଷା ପାଣି ହଉଛେ ବା ଝଡ଼ ତୋଫାନ ହଉଛେ ବୋଇଲେ ଟିକେ ହିସାବେ ଆମେ କେନ ଆଶ୍ରୟ ନେବାର କଥା ନେଇ କେ। ପକ୍କା କେନ ଯଦି ବିଲ୍ଡିଂଟେ ରହିଛେ କି ଘରଟେ ଅଛେ ବୋଲେ ସେ ପାଖେ ଯାଇକରି ପଛେ ଲୁଚିକିରି ରହିବାର କଥା, ଆଉ କେନ୍ ଗଛ ତଲେ ନେଇ ରହିବାର କଥା ନେଇ କେ।
0: ହଇ ଦାଦା, ତାର୍ ସାଙ୍ଗେ ସାଙ୍ଗେ ଆମେ ଯେହେତୁ ମୋବାଇଲ ମାନେ ଧରିଛୁ, ତ ସେ ସମୟଥି ଆମକେ ମୋବାଇଲଟା ସୁଇଚ୍ ଅଫ୍ କରିଦେବାର ଅଛି ନି କେ।
1: ହଏ ଗା, ଇ ମୋବାଇଲ ଥି ତ ଆମର ଯେନ୍ କନେକ୍ସନ୍ ପୁରା ରହୁଛେ ଟାୱାର ନେଇ କେ, ବିଜୁଳି କେତେବେଳେ ବି ମୋବାଇଲ ନିକେ ମାଡ଼ି ଆସବା।
0: ହଇ, ଆଉ ଯେହେତୁ ଇ ଯେନ୍ କାଳ ବୈଶାଖୀ ମାନେ ହଉଛେ କି ଆମେ ଜାଣିପାରୁଛୁ ଯେ ଆଇ ଯେନ୍ତା ବର୍ଷା ହେବା କି ଝଡ଼ ତୋଫାନ ହେବା ବୋଲି, ବେଲେ ଆମେ ଯେତେ ଶୀଘ୍ର ପାରୁଛୁ ସକାଳ ବେଲେ ହିଁ ସେସବୁ କାମକେ
1: ସରାବା ଲାଗି ଚେଷ୍ଟା କରମା ନେଇ କେ।
0: ହଇ, ଆଉ ଦୂରିଆ ଜାଗାକେ ଯଦି ଯାଇଥିମା କେନେ ବର୍ଷା ହେବା, ବେଶୀ ଡେରି ବି ଅଟକୁବାଟା ବି ଆମ ଲାଗି ବିପଦଜନକ ହାଏ, କି ବାଟେ ଚାଲିକିରି ଯିମାଟା ବି ବିପଦଜନକ ହାଏ ନି କେ।
1: ବିଲକୁଲ ବିଲକୁଲ, ଆର୍ ବର୍ଷା ହଉଥିଲେ ବର୍ଷା ଚାଲିଥିବାରୁ ଯିବାର ଆଇବାର ବି ଅସୁବିଧା ନେଇ କେ, ବୋଲେ ଟିକେ କେନ ହେନ୍ତା ଲୁଚି ଛପି କରି ଆବାର କଥା ନେଇ କେ।
0: ହଇ ଦାଦା, ବାକି ଯେନ୍ ଝିଅ ଛୁଆମାନେ ହେଲେ କି ଆମର ମା ବହିନ ମାନେ ଯେନ୍, ସେମାନେ କେନ୍ କାମକେ ଯାଉଛନ୍ ବେଲେ ଯେତେ ଶୀଘ୍ର ପାରୁଛନ୍ ସେ କାମ ମାନେ ସାରିକିରି ଘରକେ ଫେରିଯିବାର କଥା, ଝଡ଼ ତୋଫାନ ଆରମ୍ଭ ହେବାର ଆଗରୁ ନି କେ।
1: ହଏ ହଏ
0: ଦାଦା,
1: ହଁ ହଁ,
0: ଇଟା ତ ଆମେ ଇ ଯେନ୍ କାଳ ବୈଶାଖୀ ହେଲା କି ଝଡ଼ ତୋଫାନର କଥା ଲାଗଲା, ହେଲେ ଯେତେବେଳେ ଯେନ୍ ଖରାଟା ଦଉଛେ କି ନି,
1: ଆଗକେ ବି ତ ଅଛେ ଆର୍ ଖରା ନେଇ କେ।
0: ହଇ, ଆଉ ଏଖେନର ଖରାଟା ବି ଦାଦା ପୁରା ଝାଲନାଲ କରିଦଉଛେ ନ,
1: ହଏ ତ
0: ସହିନି ହେବାର, ହେଲେ ସେଥିର୍ ଲାଗି ବି ତ ଆମକେ ସତର୍କ ହେବାର ଅଛି।
1: ହଏ ଗା, ଯେନ୍ ହିସାବରେ ଖରା ବି ହଉଛେ ମଝିରେ ମଝିରେ, ଯଦି ଆମେ ହିସାବେ ନେଇ ରହମା ବେଲେ କେତେବେଳେ ବି ଆମକୁ ଝାଉ ମାରିଦେବା ନେଇ।
0: ହଇ ଦାଦା, ବେଲେ ଆମେ ସବୁବେଳେ ଆମର ବେଗରେ ଛତା ଗୋଟେ, ପାନ୍ ବୋତଲ ଆଉ ଗାମଛାଟେ କଲା ଚଷମାଟେ ରଖିଥିମା, ସେ ଛତାଟା ବର୍ଷା ହଉ କି ଖରା ହଉ ଦୁହି ସମୟଥି କାମ ଦେବା ନି କାଇଁ।
1: ହଏ ହଏ,
0: ଆଉ ଯେନ୍ ଆଡ଼େ ବି ବାହାରୁଛୁ ପେଟ ଭରା ଟିକେ ଖାଇ ପିଇକିରି ବାହାରବାର କଥା,
1: ଖାଲି ପେଟେ ବିଲକୁଲ ନେଇ ବାହାରିବାର କଥା ନେଇ କେ। ଖରା ଦିନର କଥା ଯଦି ଖାଲି ପେଟେ ରହମା ବେଲେ ବି ବିପଦ ଏ।
0: ହଇ, ଆଉ ଦାଦା, ଆମେ ଯେନ୍ତା ଆମର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଇକିନା ରହୁଛୁ ବା ଆଗୁଆ ପ୍ରସ୍ତୁତି କରିକିନା ଆମର ବେଗକେ ସଜେଇକିନା ବାହାରୁଛୁ, ସେଇନ୍ତା ଆମର ଯେନ୍ ଗାଈ ଗୋରୁ ମାନେ ବି ଘରେ ପାଳନ କରୁଛୁ, ସେମାନଙ୍କେ ଖରାଦିନେ ଛାଡ଼ି ଦେଇଥିସୁଁ।
1: ହଇ,
0: ଏଖେନ୍ ତ ଚାଷବାସ ସବୁଆଡ଼େ ନି ହେବାର ବୋଲି, ହେଲେ ସେମାନେ କେତେବେଳେ ଖାଇଲେ ନି ଖାଇଲେ ସେ ସବୁ କଥାକେ ଆମେ ଧ୍ୟାନ ନି ଦେବାର, ଯେନ୍ଥିର ଦ୍ୱାରା ସେମାନେ ଯେନ୍ ପାରୁଛନ୍ ଯାହା ବି ପାରୁଛନ୍ କାଠି କୁଟା ପ୍ଲାଷ୍ଟିକ ଯାହା ହେଲେ ଖାଇ ପକଉଛନ୍,
1: ମାନେ ଅଖାଦ୍ୟ ଜିନିଷ ବି ଖାଉଛନ୍,
0: ଯେନ୍ଥିର ଦ୍ୱାରା କି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ଆସୁଛି କି ତାଙ୍କର ପେଟ ଫୁଲି ଯାଉଛେ ଆଉ ସେମାନେ ମୃତ୍ୟୁ ମୁଖରେ ବି ପଡ଼ୁଛନ୍, ତାର୍ ସାଙ୍ଗେ ସାଙ୍ଗେ ରୋଡ଼ ରାସ୍ତାରେ ବି ଆସି ଯାଉଛନ୍, ଆଉ ଆମର ଯେନ୍ ଗାଡ଼ି ଚଲେଇକିରି ଆସୁଛନ୍ ଭାଇ ବହିନ ମାନଙ୍କର
1: ଗାଡ଼ି ମୋଟରରେ ଧକା ହେଇଯାଉଛି,
0: ଆଉ ସେଥିର ଦ୍ୱାରା ଆମର ସେ ଭାଇ ବହିନ ମାନେ ବି କ୍ଷତିଗ୍ରସ୍ତ ହଉଛନ୍, ତାର୍ ସାଙ୍ଗେ ସାଙ୍ଗେ ସେ ଗାଈ ଗୋରୁ ମାନଙ୍କର ବି କ୍ଷତି ହେଉଛି।
1: ବୋଇଲେ ଯାହା ବି ହଉ, ଯଦି ଆମେ ଆମର ଯେନ୍ ଗାଈ ଗୋରୁ ମାନେ ରଖିଛୁ ବୋଇଲେ ସେମାନଙ୍କୁ ଟିକେ ତଦାରଖ କରବାର କଥା ନେଇ କେ, କେନାଡ଼େ ଗଲେ କେନ ରହିଲେ କାଣା, ଆଉ ଟିକେ ବାନ୍ଧିକରି ବି ରଖବାର କଥା, କାହାର ଜାଗାକେ ଯିବେ କେନ କାହାର ବାରିଟା ଖାଇଦେବା ବୋଇଲେ ସେନ ବି ଝଗଡ଼ା ଝାଟି ରହିଛି ନେଇ କେ।
0: ହଇ ଦାଦା, ହେଲେ ଦାଦା,
1: ହଁ ହଁ,
0: ଆମର ଭାଇ ବହିନ ମାନେ ସମସ୍ତେ ଶିଖିଥାନ୍ ଗା, ସମସ୍ତେ ବୁଝିପାରିଥିବେ ନ, ତଥାପି ଆମେ ଅନୁରୋଧ କରମୁ ଯେ ଆମର ଏଇ କଥା ମାନକେ ଯେନ୍ତା ହେଲେ କାମରେ ଲଗାବେ ବୋଲି ନି କାଏଁ।
1: ହଏ ହଏ ହଏ,
0: ହେଲେ ଦାଦା, ଦେଖ ଆମର ବୈଠକିଟା ତ ଚାଷବାସ ଉପରେ ଆଇଗା
1: ବିଲକୁଲ ଗା
0: ବେଲେ ଆଜ କେନ୍ସି ଚାଷୀ ଭାଇ ବହେନ କି କେନ୍ସି ଆଜ୍ଞାଙ୍କର କଥା ନି ଶୁଣୁ କାଏଁ
1: ଶୁଣମା ଏ ବିଷୟ ହଉଛେ ଲାଭଜନକ ତରଭୁଜ ଆଉ ବାଇଗନ ଚାଷ ବୋଲେ ମୁଇଁ ତାଙ୍କର ସାଙ୍ଗେ କଥା ହେଇଛେ ଯେଉଁ ଶୁଣମା
2: ଭାଇ ଜୁହାର
3: ଜୁହାର
2: ଆମର କାର୍ଯ୍ୟକ୍ରମ ନ ଆପଣଙ୍କୁ ସ୍ୱାଗତ ପହଲା କରି ଆମର ଯେନ୍ ଚାଷୀ ଭାଇ ବହେନ ମାନେ ଆପଣଙ୍କର କଥା ଶୁଣୁଛନ୍ ସେମାନଙ୍କୁ ନିଜର ନାଁ ପରିଚୟ ଟିକେ କହିବେ
3: ଆଜ୍ଞା ମୋର ନାମ ହେଉଛି ସୀମା ଟୋପ ଗ୍ରାମ ଗୁଡ଼ଗୁଡ଼ା ନୂଆଗାଁ ବ୍ଲକ
2: ତ ଆପଣ ତ ଜଣେ ଚାଷୀ ଆନ୍ ଆରୁ ଗାଁ ଗଣାରେ ରହୁଛନ୍ ମାନେ ଚାଷବାସ ନିହାତି କରୁଥିବେ
3: କରୁଛନ୍ ଆଜ୍ଞା
2: ଆଉ ଏହାଚିନ୍ ତ ଖରାଦିନ ଚାଲୁଛେ ବୋଲେ ଖରାଦିନେ ବିଶେଷ କରି କାଣା କାଣା ସବୁ ଚାଷ କରିଥିସନ୍
3: ଏମିତି ତ ଅନେକ ଗୁଡ଼ିଏ ଚାଷ କରୁଛେ ଆଜ୍ଞା ଇଥରେ ବାଇଗନ ଲଗେଇଛେ ଆଉ ତରଭୁଜ ଲଗାଇକି ଚାଲିଛେ ଆଜ୍ଞା
2: ତ ଖରାଦିନେ ଆମର ଯେନ୍ ତରଭୁଜଟା ବିଶେଷ କରି ବହୁତ ବିକ୍ରି ହେସି ତ ଏଇଟା ଭାବିକରି ତରଭୁଜ ଚାଷ ମାନେ ସବୁ ଖରାଦିନେ କରସନ୍ କେ
3: ହଁ ଆଜ୍ଞା
2: ତ ଭଲ କଥା ଚାଷବାସ କରୁଛନ୍ ହେଲେ ଚାଷବାସ ଭିତରେ ଯେନ୍ କହିଲେ ତରଭୁଜ ହେଲା କି ବାଇଗନ ହେଲା କି ଆର୍ ବି ଯେନ୍ ଚାଷବାସ କରୁଛନ୍ ଏଇଟା ମାନେ କେତେ ବର୍ଷ ହେଲା କରି ଆସୁଛନ୍
3: ବହୁତ ବର୍ଷ ହେଲା ଆଜ୍ଞା ମୁଁ 8 କ୍ଲାସରେ ଥିଲି ସେନୁ ଚାଷ କରିକି ଆସୁଛି ଏବେ
2: ତ ଆପଣ ଯେନ୍ ଇଥର ତରଭୁଜ ଚାଷଟା କରିଛନ୍ ଏଇଟା ଦେଶୀ କିସମର କରିଛନ୍ କି ହାଇବ୍ରିଡ୍ କିସମର
3: ହାଇବ୍ରିଡ୍ କିସମର ଆଜ୍ଞା
2: ହାଇବ୍ରିଡ୍ କିସମର ତ ଏଇ ତରଭୁଜଟା ଇଥର କରିଛନ୍ କି ଆଗରୁ ବି କରି ଆସୁ
3: ଆଗରୁ ହିଁ କରି ଆସିଛୁ
2: ତ ତରଭୁଜ ଯେନ୍ ଚାଷଟା ଅଛି ଏଥିରେ ବିଶେଷ କରି କାଣ ସବୁ ଦେଖଭାଲ ସବୁ କରାଗଲେ ଏ ତରଭୁଜ ଚାଷଟା ଭଲ ଭାବେ ହେଇଥିସି ଫଲ ଭଲ ହେଇଥିସି ତାର ଅମଲ ଭଲ ହେଇଥିସି ସେ ବିଷୟରେ ଟିକେ କହିବେ
3: ପ୍ରଥମତଃ ଆଜ୍ଞା ଜମିଟା କୁଡ଼ା ଖୋସା କରିକି ବନେଇବାକୁ ପଡ଼ିଛେ ତାପରେ ଗଢା କରି ଟିକେ ଟିକେ ପାଣି ମାଡିବା ପାଇଁ ଗଢା କରୁଛୁ
2: ତ ଯେନ୍ ତରଭୁଜ ଲଗଉଛନ୍ ଏଇଟା ଲାଇନ ରେ ଲଗଉଛନ୍ କି ମନ୍ଦା କରୁଛନ୍
3: ଖାଲ କରିକି ଯେମିତିକି ଖରା ଦିନରେ ପାଣି କମ ଲାଗିବ ଏମିତି ଆମେ ଗଢା ଟିକେ ଟିକେ କରିକି ସେଠି ପାଣି ମାଡିବା ପାଇଁ କରୁଛୁ ସେଠି ଗୋବର ଖତ ଦଉଛୁ ଆଉ ଜିଆ ସାର ଦେଇକରି ତାକୁ ମିଲାଇ କରି ରୂପୁଛେ ଆଜ୍ଞା
2: ଯେତେବେଳେ ଲଗଉଛନ୍
3: ସେତେବେଳେ
2: ତ ଯେତେବେଳେ ଲଗଉଛନ୍ ଗୋଟେ ଜାଗାରେ ସେନ କେତେଟା ବୀଜା ଲଗଉଛନ୍
3: ତିନିଟା ପରି ଦେଉଛନ୍
2: ତିନିଟା ପରି ଦେଉଛନ୍ ଧର ତିନିଟାରୁ ତିନିଟା ଗଜା ହେଲା ତ ତିନିଟା ରଖୁଛନ୍ କି ଗୋଟେ ଅଧେ ବାହାର ବି କରୁଛନ୍
3: ବାହାର କରୁନୁ ତିନିଟାରୁ କମ ହେଲେ ବି ଚଢ଼ବ ଆଜ୍ଞା କିନ୍ତୁ ତିନିଟା ମିନିମମ ରହିବାର କଥା
2: ନାଇଁ ତ ଏଇଟା ତ କହିଲେ ଯେ ଆପଣ ସେତେବେଳେ ଖସାର ଟିକେ ଦେଲେ ଆର୍ ଲଗେଇ ଦେଲେ ତ ତାର ପରେ ପରେ କିଛି ଦିନ ପରେ ବି ଆର୍ କାଣା କରିଥିସନ୍
3: ତାର କିଛି ଦିନ ପରେ ଦୁଇ ତିନ ପତ୍ର ପରେ ଟିକେ ଭାଗଜଗ୍ନି ଟିକେ ବହୁତ ଲାଗେ ତରଭୁଜରେ ଔଷଧ ମାରିବାକୁ ପଡ଼ିବ ଡନ୍ ଫନ୍ ମାରିଦେଲେ ସେ ମରିଯାଏ ଏମିତି ସପ୍ତାହେ ଖଣ୍ଡେ ଲାଗେ ସପ୍ତାହେ ସପ୍ତାହେ ପରେ ମାରିବାକୁ ପଡୁଛି
2: ମାନେ ସପ୍ତାହେ ଛାଡ଼ିକରି
3: ମାରସନ୍
2: ଦୁଇ ତିନି ଥର ମାରିଦେଲେ ଛାଡ଼ିଯାଉଛି ତ ଏଥିରେ ଫୁଲ ଆଇବାର ଲାଗି କେତେ ଦିନ ଲାଗିଯାଉଛି
3: ଦୁଇ ମାସ ପରେ ଲାଗେ ଆଜ୍ଞା
2: ଦୁଇ ମାସ ଲାଗିଯାଉଛି ଆରୁ ପୁରା ଫଲ ହେଇକରି ବିକ୍ରି ହେବାର ସମୟ ଆଇବାର ତ କେତେ ଦିନ ଲାଗୁଛି
3: ଚାରି ମାସ ପରେ ଲାଗି
2: ଚାରି ମାସ ଲାଗିଯାଉଛି ତ ଟିକେ ଚାଷଟା ଲମ୍ବା ରହୁଛି
3: ହଁ ଆଜ୍ଞା
2: ତ ଏଥର ଯେନ୍ ଆପଣ ତରଭୁଜ ଚାଷ କରିଛନ୍ କିଛି କାଣା ରୋଗ ପୋକର ସମସ୍ୟା ଦେଖା ଦେଇଥିଲା କେ
3: ନାଇଁ ଆଜ୍ଞା ଏ ବର୍ଷ ଦେଖା ଦେଇନି
2: ଦେଇନି
3: ଦେଇନି ଚାଷଟା ବହୁତ ଭଲ ହେଇଥିଲା 7-8 କିଲୋର ତରଭୁଜ ଆସିଛି
2: ମାନେ ଗୋଟେ ଗୋଟେର ଓଜନ
3: ଓଜନଟା
2: ମାନେ ଭଲ ହେଇଛି
3: ଭଲ ହେଇଛି
2: ଆପଣ ଯେନ୍ ତରଭୁଜ ଚାଷଟା କରିଛନ୍ ଆର୍ ପ୍ରତ୍ୟେକ ବର୍ଷ ବି କରି ଆସୁଛନ୍ ତ ଭଲ ତରଭୁଜ ହେବାର୍ ଲାଗି ଏନ୍ତା କାଣା କିଛି କରସନ୍ କେ ଯାହାର ଲାଗି ଫଲ ମାନେ ଯେନ୍ କହୁଛନ୍ 7 କିଲୋ 8 କିଲୋ ହେଇଯାଉଛେ ଗୋଟେ ଗୋଟେ
3: ଆଜ୍ଞା ତାର ଲାଗି ଭିଟାମିନ ମାରବାକୁ ପଡୁଛି
2: ଭିଟାମିନ ମାନେ
3: ଗ୍ରୋଥ ହେବା ପାଇଁ ତାର ଯେମିତି ଗ୍ରୋଥ ହେବ ହେଲେ ତ ଆସିବ ବଡ଼ ବଡ଼ ଆସିବ ନହେଲେ ଆସିବନି ବଡ଼ ବଡ଼
2: ନା ତ ପୁରା ଛୋଟ ଛୋଟ
3: ଛୋଟ ହେଇଯିବ
2: ଏ ଭିଟାମିନଟା କେନ୍ ସମୟରେ ମାରସନ୍
3: ଯେତେବେଳେ କୋଡ଼ା ଖସା କରିକି ମାଟି ଟେକି କରି ସବୁ ସରିଗଲା ତାପରେ ଦୁଇ ଥର ପାଣି ମଡ଼ାଇ କରି ମାରିବାକୁ ପଡୁଛି ତାର ଗ୍ରୋଥଟା ଟିକେ ବଢ଼ିଯାଉଛି ବହୁତ
2: ଆଉ ଦେଖବାର ଲାଗି ଯେନ୍ ପୁରା ଗ୍ରୀନ୍ ଗ୍ରୀନ୍ ଯେନ୍ ଦେଖାଯାଏ ଏଥିଲାଗି ବି କିଛି ଭିଟାମିନ ବ୍ୟବହାର କରସନ୍
3: ହଁ ଆଜ୍ଞା
2: ତାର ଲାଗି ବି କରସନ୍
3: ଭିଟାମିନ ବ୍ୟବହାର କରିବାକୁ ପଡୁଛି
2: ଆଉ ପୁରା ଯେନ୍ 4 ମାସ ଲାଗିଯାଉଛେ ଅମଲ ହେବାର ଲାଗି ଏ ଭିତରେ ପାଣି କେତେ କେତେବେଳେ ଦିଆ ଦୁଇ କରୁଛନ୍ କି ଖରାଦିନେ ଶୁଖବାର ଦେଖିକରି ଦେସନ୍
3: ଖରାଦିନେ ତ ଶୁଖବାର ଦେଖିକରି ଦେସନ୍ ଯେମିତି ଶୁଖିଗଲେ 2-3 ଦିନରେ ମଧ୍ୟ ଦେବାକୁ ପଡୁଛି ପାଣି ଶୁଖିଗଲେ
2: ତ ଏଥର ଆପଣ କେତେ ଖଣ୍ଡେ ତରଭୁଜ ଚାଷ କରିଛନ୍
3: ପାଏ ଖଣ୍ଡେ ଲଗାଇଥିଲୁ
2: ତ ଏଇ ଯେନ୍ ପାଏ ଖଣ୍ଡେ ଆପଣ ତରଭୁଜ ଚାଷ କରିଛନ୍, କେତେ ଜାଗା ଖଣ୍ଡେ ହେଇଯିବା ତରଭୁଜ ଚାଷ ଲାଗି?
3: ଦେଢ଼ ଏକର ପରେ ଲଗେଇଛି ଆଜ୍ଞା।
2: ତ କହୁଛନ୍ ଯେ ଫଲ ବି ଭଲ ଆସୁଛେ ବୋଲିକରି, ଆଉ ଏଥର ତରଭୁଜର ଦାମ ବି ବହୁତ ବଢ଼ିକରି ଅଛେ, ବୋଲେ ବିକା ଭଞ୍ଜା ଭଲ ହଉଛେ କି କେନ୍ତା କାଣା?
3: ଭଲ ହେଉଛି ଆଜ୍ଞା,
2: ଭଲ ହେଉଛି। ଏଥର କେନ୍ତା ଦରଦାମ ରହିଛି?
3: 20 ଟଙ୍କା 15 ଟଙ୍କା ଏମିତି ଆସୁଛି
2: ଆସୁଛି ଏଥର ଟିକେ ବଢ଼ିଆ ଦରଦାମ ଅଛି।
3: ଦରଦାମ ବଢ଼ିଆ।
2: ତ କେତେ ଦିନ ଥରେ ତୁଲୁଛନ୍ ବିକ୍ରି ବଟା କରବା ଲାଗି ତରଭୁଜଟା?
3: 2-3 ଦିନ ଛାଡ଼ିକରି ତୁଲୁଛି ଆଜ୍ଞା।
2: ତ ଆପଣ ତୁଲାତୁଲି ଯେନ୍ କରୁଥିବେ, ଏଇଟା ତ ଭାରି ଜିନିଷ, ମାନେ ନିଜେ ତୁଲୁଛନ୍ କି ଲୋକ ଲଗାବାର ବି ପଡ଼ୁଛି?
3: ଲୋକ ତ ମିଳୁନାହାନ୍ତି ଆଜ୍ଞା।
2: ଆପଣ ତ କହିଲେ ଯେ ମୂଲିଆର ଅସୁବିଧା ଅଛେ, ବୋଲେ ମୂଲିଆ କାମ କେନ୍ତା କରୁଛନ୍, ନିଜେ କରୁଛନ୍ କି କେନ୍ତା କାଣା ସୁବିଧା କରିଛନ୍?
3: ଆଜ୍ଞା, କଳା ଖସା କରିବା ପାଇଁ ମୂଲିଆ ତ ମିଳୁନାହାନ୍ତି, ସେଥିଲାଗି କଳା ଖସା କରିବା ପାଇଁ ଗାଡ଼ି ନେଇଛୁ।
2: ତ ଗାଡ଼ିରେ ଯେନ୍ କୋଡ଼ା ଖୋସା କରୁଛନ୍, ସେଟା କେନ୍ତା ହଉଛେ, ମାନେ ତାର କେନ୍ତା ସୁବିଧା ହଉଛେ ସେ ବିଷୟରେ ଟିକେ?
3: ବହୁତ ସୁବିଧା ହଉଛେ ଆଜ୍ଞା। 15-20 ଦିନ ହେଇଗଲେ ଆମେ ଗାଡ଼ିରେ ହିଁ କରି କରି
2: କାମଟା
3: ସରଉଛୁ।
2: ତ ସେ ଗାଡ଼ିରେ ଯେନ୍ କରୁଛନ୍, କିଛି ଦୂରତା ଦରକାର ପଡୁଛେ କାଁ ଗଛ ଗଛର, ମାନେ ସେ ଗାଡ଼ି ଠିକ ସେ କୁଡ଼ି ପାରବା ବୋଲି?
3: ହଁ, ଟିକେ ଦୂରତା ରହିବାର କୁ ପଡୁଛି, ଲାଇନ ବାଇ ଲାଇନ ରଖିବାକୁ ପଡୁଛି।
2: ତଥାପି କେତେ କେତେ ଦୂରତା ରହୁଛେ? 2 ଫୁଟ ଲେଖାଁ।
3: 2 ଫୁଟ ଲେଖାଁ
2: ରହିଲେ ସେ ଗାଡ଼ିଟା ଠିକ ସେ କୁଡ଼ି ପାରୁଛି।
3: ହଁ, କୁଡ଼ି ପାରୁଛି
2: ବୋଲେ ଗାଡ଼ି ଅଛେ ବୋଲି ଟିକେ ସୁବିଧା
3: ସୁବିଧା ଅଛି ଆଜ୍ଞା, ମୂଲିଆର ଦରକାର ହେଉନି।
2: ତ ଏଇ ଯେନ୍ ଗାଡ଼ିଟା ଆପଣ ନିଜେ ଘିନିଲେ କି କିଛି ସବସିଡି ଆକାରରେ କିଣିଛନ୍, ନା କେନ୍ତା କାଣା?
3: ସବସିଡିରେ କିଣିଛି ଆଜ୍ଞା,
2: କିଛି ସବସିଡିରେ କିଣିଛନ୍। ତ ଏଇଟା ତ ଗଲା ଆପଣଙ୍କ ତରଭୁଜ ଚାଷ ବିଷୟରେ। ଆଉ ଯେନ୍ କହୁଥିଲେ ବାଇଗନ କଥା, ବାଇଗନ ଏଇଟା କେନ୍ ବାଇଗନ ଭେରାଇଟିର କରିଛନ୍, କିଛି ଜାଣିଛନ୍ କେ?
3: ଭେରାଇଟି ତ ଆଜ୍ଞା ଚକ୍ରର ଆଣିଛି ଆଜ୍ଞା।
2: ତ ଏଇଟା ଇହାଚିନ୍ ବାହାରୁଛେ କି କେନ୍ତା କାଣା?
3: ଏବେ ବାହାରୁନି, ଲଗା ହେଇଛି ଆଜ୍ଞା।
2: କେତେ ଦିନ ହେଲାନ ଲଗାଲଗି କଲେନ?
3: 15 ଦିନ ଖଣ୍ଡେ ହେଇଯାଇଛି ଆଜ୍ଞା।
2: ଚାରା ନିଜେ ପ୍ରସ୍ତୁତି କରି?
3: ହଁ ଆଜ୍ଞା, ନିଜେ ଚାରା ପ୍ରସ୍ତୁତି କରିଛୁ।
2: ତ ବଢ଼ିଆ କଥା, ନିଜେ ଚାରା ପ୍ରସ୍ତୁତି କରି କରି ଚାଷବାସ କରୁଛନ୍, ମାନେ ସେନୁ 2 ପଇସା ଅଧିକା ଲାଭ ମିଳିପାରବା। ହେଲେ ଆପଣ ଯେନ୍ ଇହାଚିନ୍ ଖରାଦିନେ ଚାରା ବନଉଛନ୍, ଖରାଦିନର ଚାରାଟା ଟିକେ ଖରାରେ ମରିଯିବାର ବେଶୀ କରି ସମ୍ଭାବନା ଥିସି, ବୋଲେ ଚାରା କେନ୍ତା କରି ବନଉଛନ୍ ଯେନ୍ଟାକି ଭଲସେ ହେଇପାରୁଛେ ସେ ବିଷୟରେ ଟିକେ କହିବେ? କେନ ଛାଇ ଜାଗାରେ ବନଉଛନ୍ କି କେନ ଉଚ୍ଚା ଜାଗାରେ ବନଉଛନ୍ କି କେନ୍ତା କାଣା?
3: ଖରାଦିନ ତ ଆଜ୍ଞା ବର୍ଷାର ଡର ନଥାଏ, ସେଥିଲାଗି ଏମିତି ପଡ଼ିଆରେ ମଧ୍ୟ ବନେଇଲେ ହେଉଛି। କଡ଼ା ଖସା କରିକି ଜମିଟା ପ୍ରଥମେ ସଫା କରିକି, ଘାସ ଫାସ ଯେତେ ସଫା କରିକି, ସେ ଗୋବର ଖତ ଦେଇକରି ଟିକେ ଚାଲାନି ସାର ଦେଇକରି ତାର ଉପରେ ବୀଜଟା ପଡ଼ାଇ ଦେଉଛୁ। ତାପରେ ପାଣି ମଡ଼ାଇ କରି ତାର ଉପରେ ପୁଆଲ ଖଣ୍ଡେ ଢାକି ଦେଉଛୁ,
2: କିଛି ପୁଆଲ ଢାକୁଛୁ
3: ଢାକୁଛୁ ଯେମିତିକି ଥଣ୍ଡା ରହିବ, ସେ ପାଣିଟା ଶୀଘ୍ର ଉଡ଼ିବ ନାହିଁ, ସେଥିଲାଗି
2: ମାନେ ଖରାର ଯେନ୍ ତାର ପ୍ରଭାବଟା ନାଇଁ
3: ପଡ଼ବା।
2: ତ ଆପଣ ଯେନ୍ ମଞ୍ଜି ମାନେ ଲଗଉଛନ୍, ଏଇଟା କେତେ ଦିନ ଏଇ ମଞ୍ଜି ମାନେ ଗଜା ହେଇକରି ଫେର ମାନେ ଲଗାବାର ଲାଗି ସୁବିଧା ହଉଛି?
3: ଆଜ୍ଞା, ବାହାରିବାର ମଞ୍ଜିଟା ବେଶୀ ଦିନ ତ ଲାଗେନି, ଖରାଦିନେ ଶୀଘ୍ର ବାହାରିଯାଏ, 8 ଦିନ ପରେ ଲାଗିଯାଏ ବାହାରିଯାଏ ବୀଜଟା, ମାସେ ଖଣ୍ଡେ ରୋବାର ପରି ହେଇଯାଏ,
2: ମାନେ ଲଗଉ ଲଗଉ ଚାରାଟା ମାସେ ଲାଗିଯାଏ। ଆଉ ଏହା ଯେନ୍ ଲଗେଇକରି 15 ଦିନ ଖଣ୍ଡେ ହେଲାନ?
3: ହେଲାନ
2: ବୋଲେ ପହିଲା କୋଡ଼ା ଖୋସାଟା କଲେ ନକେ?
3: ନାଇଁ କରି ଆଜ୍ଞା,
2: ନାଇଁ କରବା। ଆର୍ କେତେ ଦିନ ଗଲେ କୋଡ଼ା ଖୋସା କରବେ?
3: ଆମର 25 ଦିନ
2: ପାଖାପାଖି ହେଲେ କୋଡ଼ା ଖୋସା କରୁଛନ୍। ତ ଆପଣ ବାଇଗନ ଯେନ୍ ଚାଷ କରୁଛନ୍, ଏଇଟା ହାଇବ୍ରିଡ଼ଟା କି ଦେଶୀ ବାଇଗନ?
3: ହାଇବ୍ରିଡ଼ଟା ଆଜ୍ଞା,
2: ହାଇବ୍ରିଡ଼ଟା। କାଁ କରି ଆଜିକାଲି ତ ଦେଶୀ ବାଇଗନର ଚାଷ ନେଇ ହେବ ନେଇକି, ତ ଯାହା ବି ଚାଷ ହେଉଛେ ବିଶେଷ କରି ହାଇବ୍ରିଡ଼ ଜିନିଷ। ଆଉ ହାଇବ୍ରିଡ଼ ଜିନିଷଟା ଦେଖବାର ଲାଗି ବି ସୁନ୍ଦର ହେଉଛେ, ଆର୍ ଲୋକ ବି ଯେନ୍ ପନିପରିବା ସୁନ୍ଦର ଦେଖାଯାଉଛେ ସେଟାକେ ହିଁ ଘିନ୍ବା ଲାଗି ପସନ୍ଦ କରୁଛନ୍, ତ ସେ ହିସାବରେ ଆପଣ ହାଇବ୍ରିଡ଼ ଚାଷ ମାନେ କରୁଛନ୍। ତ ଆପଣ ତ ସବୁ ବର୍ଷ ବି ଚାଷ କରୁଥିବେ, ବହୁତ ଅଭିଜ୍ଞତା ବି ଥିବା ବାଇଗନ ଚାଷର, ହେଲେ ବାଇଗନ ଭଲ ହେବା ବୋଲିକରି କେନ୍ କେନ୍ କଥା ପ୍ରତି ବିଶେଷ କରି ଧ୍ୟାନ ଦେବାରକେ ପଡ଼ସି ସେ ବିଷୟରେ ଟିକେ କହିବେ?
3: ରୁବାର ଆଗରୁ ତ କ୍ଷେତକୁ ବନାଇବାକୁ ପଡ଼ୁଛି ଆଜ୍ଞା, କୁଡ଼ା ଖୁସା କରିକି ବନାଇ କରି ହଲ ଫଲ କରିକି ଯେମିତି ଲାଇନ ବାଇ ଲାଇନ ଲଗେଇଲେ ଭଲ ହୁଏ ନା, ସେଥିଲାଗି ଲାଇନ ବାଇ ଲାଇନ କରିଦେଉ, ତାପରେ ଗୋବର ସାର ଦେଉଛୁ, ତାପରେ ଜିଆ ସାର ପାରିଲେ ଆମର ପଟେ ତ ମିଳୁନି, କିଛି କିଛି ମିଳିଗଲେ ବାବୁ ଭଲ ହୁଏ।
2: ତ କିଛି ଜିଆ ଖତ ବ୍ୟବହାର କରୁଛନ୍, କେତେ ଗୋବର ଖତ
3: ବ୍ୟବହାର
2: କରୁଛନ୍, ଆଉ ରାସାୟନିକ ସାର ବି କିଛି ବ୍ୟବହାର କରୁଛନ୍?
3: କିଛି କିଛି
2: କମ
3: କମ, ବହୁତ କମ,
2: ବିଶେଷ କରି ଗୋବର ଖତ ଆଉ ଜିଆ ଖତ ସେଟା ବ୍ୟବହାର କରୁଛନ୍।
3: ହଁ ଆଜ୍ଞା।
2: ଆଉ ଆଉ ଗୋଟେ କଥା ଦେଖବାର କେ ହେସି ଯେ ବାଇଗନରେ ରୋଗ ପୋକ ସମସ୍ୟା ବି ରହିଥିସି?
3: ବହୁତ ଅଛି ଆଜ୍ଞା ରୋଗ ପୋକ।
2: ତ କାଣା କାଣା କେନ୍ତା କେନ୍ତା ହେଇଥିସି ସେ ବିଷୟରେ ଟିକେ କହିବେ?
3: ରୋଗ ପୋକ ହେଲେ ଲାହି କହନ୍ତି ନା, ସେଇ ପୋକଟା ଟିକେ ଲାଗିଲେ ଗଛଟୁ ଗ୍ରୋଥ ହୋଇକି ଦିଏନି, ତାପରେ ପିମ୍ପୁଡ଼ି ସବୁ ଲାଗିଥାଏ, ତାର ରଗାର ଫଗାରକୁ ମାରିଦେଲେ ସେ ତ ପଡ଼ାଇ ଯାଏ ମରିଯାଏ।
2: ଆଉ ଯେନ୍ ଫଲ ମାନଙ୍କୁ ପୋକ ବି ଲାଗ୍ସି କେ?
3: ପୋକ ଲାଗ୍ସି ଆଜ୍ଞା, ଯେମିତି ଚାଲାନି ସାର ଦେଲେ ବେଶୀ ପୋକ ଲାଗେ। ମୁଁ ତ ବେଶୀ ଚାଲାନି ସାର ଦିଏନି, ଗୋବର ସାର ଇଏ ଜିଆ ଖତଟା ଦେଇକରି ଇଏ କରେ, ସେଥିଲାଗି ମୋର ବେଶୀ ପୋକ ଲାଗେନି।
2: ଆଉ ଆପଣ ଯେନ୍ କହୁଛନ୍ ଜିଆ ଖତ ଗୋବର ସାର ବ୍ୟବହାର କରୁଛନ୍, ଏତାର ସ୍ୱାଦ ବି ତ ବଢ଼ିଆ ରହୁଥିବ?
3: ବଢ଼ିଆ ଆଜ୍ଞା,
2: ଆଉ ଠିକ ସିଝୁଥିବା ବି?
3: ହଁ ଆଜ୍ଞା।
2: ଆଉ ଯିଏ ଜାଣିଥିବା ସେ ଥରେ ଜାଣିଲା ମାନେ ଦୁବାରା ଫେର ଘିନି ଆସୁଥିବ?
3: ହଁ ଆଜ୍ଞା।
2: ଯେ ଏ ଭାଇର ତ ଜୈବିକ ଖତରେ ଚାଷବାସ କରୁଛନ୍ ବୋଲି। ଆଉ ଆପଣ ଯେନ୍ ବାଇଗନଟା କରିଛନ୍, ଏଇଟା କେତେ ଦିନେ ଏଇ ବାଇଗନ ଫୁଲ ଫଲ ଧରବାର ହେସି?
3: ଅଢ଼େଇ ମାସ ଗଛଟା ତିଆରି ହେଇଯାଏ, ହେଲେ ଫୁଲ ଫଳ ଆସେ।
2: ତ ଫୁଲ ଫଲ ଭଲ ଧରବା ବୋଲି ବି କିଛି କାଣା କରସନ୍?
3: ହଁ ଆଜ୍ଞା, ଔଷଧ ଦେବାକୁ ପଡ଼ୁଛି,
2: ଭିଟାମିନ
3: ଗ୍ରୋଥ ପାଇଁ ଦେବାକୁ ପଡ଼ୁଛି।
2: ଆଉ ଆଉ ଗୋଟେ କଥା, ଖରାଦିନେ ଶୁଣବାର୍କେ ମିଲ୍ସି ଯେ ଚାଷବାସ କଲେ ଗଛ ମାନେ ସବୁ ପାଖେ ପାଖେ ଲଗାସନ୍, ବେଶୀ ଖରା ମାନେ ମାଟିକେ ନେଇ ଭେଦବା ବୋଲି, ହେନ୍ତା କିଛି କରସନ୍ କି ସେ ଆଘର ବୋଲିଆ ଦୂରିଆ ଦୂରିଆ କରି ସବୁ ଗଛ ଲଗଉଛନ୍?
3: ଆଜ୍ଞା, ମୁଇଁ ତ ଦୂରିଆ ଦୂରିଆ ହିଁ ଲଗାଏ,
2: ଦୂରିଆ ଦୂରିଆ ଲଗଉଛନ୍। ଚାଷବାସ ଯେନ୍ କରୁଛନ୍, ଏତେ ଚାଷ କରୁଛନ୍ ମାନେ ପାଣିର କିଛି ନା କିଛି ସୁବିଧା କରିଥିବେ, ତ କାଣା ସବୁ ପାଣିର ସୁବିଧା କରିଛନ୍?
3: ଆଜ୍ଞା, ମୋର ପାଣିର ସୁବିଧା କୂଅ ଅଛି।
2: କୂଅ ଅଛି?
3: କୂଅ ଅଛି ଆଜ୍ଞା।
2: ମାନେ କୂଅର ପାଣି ପୁରା ଖରାଦିନଟା ଟାଣି ନେଉଛି?
3: ହଁ, ଟାଣି ନେଉଛି।
2: ମାନେ ଭଲ ପାଣି ବାହାରୁଛି?
3: ପାଣି ବହୁତ ଭଲ ବାହାରିଛି ଆଜ୍ଞା।
2: ତ ସବୁ ଚାଷଟା କୂଅରେ ହେଇଏ ହେଉଛି?
3: ହଁ ଆଜ୍ଞା,
2: ଖରାଦିନେ।
3: ହଁ ଆଜ୍ଞା।
2: ତ ଆପଣ କହିଲେ ଯେ କୂଅରେ ଚାଷ କରୁଛନ୍, ଆର୍ କୂଅରେ ଚାଷ କଲେ ବି ପାଣି ସିନା କୂଅରେ ଅଛି, ହେଲେ ସେ ପାଣି କେନ୍ତାକେ ଟାଣୁଛନ୍ ଆପଣ? ସେତାକେ ଇଲେକ୍ଟ୍ରି ଦ୍ୱାରା ଟାଣୁଛନ୍ କି ଡିଜେଲ ମେସିନ୍ ଦ୍ୱାରା ଟାଣୁଛନ୍ କି କେନ୍ତା କାଣା କରୁଛନ୍?
3: ଡିଜେଲ ମେସିନ୍ ଦ୍ୱାରା ଆଜ୍ଞା, ଆଉ କିରୋସିନ ମେସିନ୍ ଏବେ ଦେଇଛନ୍।
2: ଦେଇଛନ୍ ମାନେ
3: ଦେଇଛନ୍, ବ୍ଲକ ଆଡ଼ରେ ଆସିଛି।
2: ତ ଏହା ଚିନ୍ତ ଡିଜେଲ ହେଲା, ଏତେ ତ ଦରଦାମ ବହୁତ ବଢ଼ିକି ରହିଛେ ବୋଲେ ଖର୍ଚ୍ଚା ବହୁତ ହଉଥିବ?
3: ହଁ ଆଜ୍ଞା, ବହୁତ ହେଉଛି,
2: ଖର୍ଚ୍ଚା ବହୁତ ହେଉଛି। ତ ଆପଣ ଯେନ୍ ଚାଷବାସ କରୁଛନ୍, ଗୋଟେ ମୁଖ୍ୟ ସମସ୍ୟା ରହିଥିସି ବିକ୍ରି ବଟାର, ତ ବିକ୍ରି ବଟାର କାଣା ସୁବିଧା ଅଛେ, କେନେ ନେଇକରି ବିକ୍ରି ବଟା କରୁଛନ୍, ସେ ବିଷୟରେ ଟିକେ କହୁନ୍।
3: ଆମେ ତ ଆଜ୍ଞା ବିକ୍ରି ବଟା କରିବା ପାଇଁ ଆମ ବାଗାନ ହିଁ ସବୁବେଳେ ଆସୁଛୁ, ଝାଡ଼ଖଣ୍ଡ ମାର୍କେଟ।
2: ଆଉ ପାଖେ ଆଖେ ଆପଣଙ୍କର ସିଆଡ଼େ ବଜାର ନେଇ ନ ଭାଲ?
3: ଆଜ୍ଞା ଅଛି, ଛୋଟ ମାର୍କେଟ ଗୁଡ଼ାକ ଅଛି, କିନ୍ତୁ ସେଠି ଆମକୁ ନି ପସାଇବାର,
2: ମାନେ ସେନୁ ଟିକେ ଦରଦାମ ନେଇ ମିଳିପାର। ଆମ ବାଗାନ ଝାଡ଼ଖଣ୍ଡ ମାର୍କେଟ ହେଲେ ଟିକେ ଦରଦାମରେ ବିକ୍ରି କରିପାରୁଛନ୍। ଆଉ ତାପରେ ଏଇଟା ନିତିଦିନ ମାର୍କେଟ ବଜାରଟା ବୋଲେ ସୁବିଧା ହଉଛି ଆଉ। ତ ନେବାର ଆଣବାର କେନ୍ତା କରୁଛନ୍, କାଁଥି ଆଣୁଛନ୍?
3: 207 ଆଣୁଛ ଆଜ୍ଞା,
2: ଗାଡ଼ିରେ ଆଣୁ,
3: ଗାଡ଼ିରେ
2: ମାନେ ନିଜର ନା ଭଡ଼ାରେ?
3: ଭଡ଼ାରେ।
2: ତ ଯଦି ଆମେ ଦେଖମା ଖର୍ଚ୍ଚା ଦେଖମା, ଯାହା ବି ଚାଷବାସରେ କରା ହଉଛି, ତାପରେ ଗାଡ଼ି ଭଡ଼ା ରହିଲା, ଏ ସବୁକେ ଦେଖଲେ ଚାଷବାସ ଯେନ୍ କରୁଛନ୍ ଆର୍ ବିକ୍ରି ବଟା ଯେନ୍ ହଉଛେ, ଲାଭ କେନ୍ତା ହଉଛେ?
3: ଆଜ୍ଞା, ଆମର ତ ଲାଭ କହିଲେ ରେଟ୍ ଥିଲେ ତ ଠିକେ ଲାଭ ହେଉଛି, ଆଉ 10 ଟଙ୍କା 5 ଟଙ୍କା ହେଇଗଲେ ତ ଆମର ଲସ୍ ହି ଲସ୍ ପଡ଼ୁଛି।
2: ମାନେ ଯେତେବେଳେ ଦରଦାମ କମିଯାଉଛେ ପନିପରିବାର, ମାନେ ବହୁତ ଲସ୍
3: ହେଉଛି,
2: ଆଉ ଦରଦାମ ଠିକ୍ ଥିଲେ ସୁବିଧା
3: ହେଉଛି।
2: ତ ଭାଇ, ଆପଣଙ୍କର ସାଙ୍ଗେ କଥାବାର୍ତ୍ତା ହେଇକରି ବହୁତ ବଢ଼ିଆ ଲାଗ୍ଲା, ଆରୁ ଆପଣ ଆମର ଆକାଶବାଣୀକେ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର।
3: ଜୁହାର ଆଜ୍ଞା।
0: ଦାଦା।
1: ହଁ ଗୁରୁବାରୀ।
0: ଏଖେନ୍ ବଜାରକେ ଗଲେ ଖାଲି ତରବୁଜଟା ନଜର ଆସୁଥିସି ଲେଖେ ଲାଗ୍ସି।
1: ବିଲକୁଲ ଗା, ଯେନ୍ କିଛିଟା ବାହାରିଲା ନ ଯେ, ଲୋକେ ଇ ଖରାଦିନେ ଖାଇବା ଲାଗି ବହୁତ ପସନ୍ଦ କରୁଛନ୍।
0: ହଇ, ଆଉ ବଜାର ଯିବ ଆଉ ଘରକେ ତରବୁଜ ଗୋଟେ ନି ଆନବ ହେଲେ କି ନି, ବଜାର କରଲା ଲେଖି ବି ନି ଲାଗେ ନ।
1: ହଏ ତ,
0: ତମେ ସେ ଖରାରେ ବୁଲି ବୁଲିକିରି ବଜାର କରବ, ଆଉ ଆସିକିରି ଶାନ୍ତିରେ ଟିକେ ତରବୁଜଟା ବସିକିରି ଖାଇଦେବ କି ନି, ଆମର ଯେନ୍ ଜଳୀୟ ଅଂଶ କମିଯାଇଥିସି ସେଟା ବି ପରିପୂରଣ କରିଦେଇଥିସି।
1: ବିଲକୁଲ ବିଲକୁଲ। ହେଲେ ଗୁରୁବାରୀ, ଆମର ଯେନ୍ ସୂଚନା ମାନେ ରହିଛି, ସେ ସୂଚନା ମାନଙ୍କୁ ଯେଉଁ ଜନେଇଦମା?
0: ହଇ ଦାଦା, ବୋଇଲେ ପହିଲା କିରି ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ ସବୁ କେନ୍ତା କାଣା ଥିଲା ସେ ବିଷୟ ଥି ଜନେଇଦଉ।
1: ହଏ ହଏ।
2: ବୋଇଲେ ଆମର ରାଉରକେଲା ବଜାର ହାଟେ ଆଜିର୍କା ପନିପରିବା ସବୁ କିଲୋଗ୍ରାମ ପିଛା ହାରାହାରି ଦାମ ଇ ଭଳିଆ ବିକ୍ରି ବଟା ହଉଥିଲା। ବୋଇଲେ ଆଲୁଟା କିଲୋ ପିଛା 16-18 ଟଙ୍କା, ପିଆଜ 25 ଟଙ୍କା, ଟମାଟର 40-50 ଟଙ୍କା, ବାଇଗନ 30-40 ଟଙ୍କା, ଭେଣ୍ଡି 30 ଟଙ୍କା, ବରବଟି 40 ଟଙ୍କା, କର୍ଲା ବି ହେନ୍ତା 40 ଟଙ୍କା, କାଖେର 20 ରୁ 30 ଟଙ୍କା, କୁନ୍ଦ୍ରୁ 40 ଟଙ୍କା, କଞ୍ଚା କଦେଲ 40 ରୁ 50 ଟଙ୍କା, ମାଖନ 20 ରୁ 30 ଟଙ୍କା, ପଟଲ 40 ରୁ 50 ଟଙ୍କା, ଫୁଲକୋବି 40 ଟଙ୍କା, ବନ୍ଧାକୋବି 20 ରୁ 25 ଟଙ୍କା, ଗାଜର ଆରୁ ବିଟ 40 ଟଙ୍କା ଲେଖାଏଁ, କଞ୍ଚା ମିର୍ଚା 100 ରୁ 120 ଟଙ୍କା, ଲାଉ ଗୋଟାକେ 15 ରୁ 20 ଟଙ୍କା, ସାରୁ 50 ଟଙ୍କା, ମୁନଗା ଖଡ଼ା 20 ଟଙ୍କା, ଅଦା 120 ଟଙ୍କା, ଆର୍ ଲେସୁନ 180 ରୁ 200 ଟଙ୍କା।
0: ବେଲେ ବଜାର ଦର ସବୁ ଇ ଭଳିଆ ଥିଲା ନି କେ?
1: ହଏ ହଏ
0: ଯେ ଦାଦା।
1: ହଁ ହଁ
0: ଦେଖ ଦେଖ, ଇ ଆମର ପାଇନପାକ ସୂଚନା ବି ଆସି ପହଞ୍ଚିଲାନ ଯେ, ବେଲେ ଇ ସୂଚନାଟା ବି ଜଣେଇ ଦଉ।
1: ହଏ ଗା, ଠିକ କହୁଛ। କାଁ କରି ଯେନ୍ ହିସାବରେ ପାଣିପାଗର ବଦଲା ବଦଲି ହଉଛି ଯେ, ଚାଷୀ ଭାଇ ବହିନ ମାନେ ଯଦି ଆଗରୁ ନେଇ ଜାଣିଥିବେ ବେଲେ ସତର୍କ କେନ୍ତା କରି ହେବେ ନେଇ କେ?
0: ହଇ ଦାଦା।
4: ବେଲେ ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇ ଠାନୁ ଯେନ୍ ସୂଚନା ମିଳିଛେ, ସେହି ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 4 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଲୁଆ ପବନଟା ବୋହିବା, ଇଟା ଘଣ୍ଟା ପ୍ରତି 7 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 43 ଡିଗ୍ରୀ, ଆରୁ ସବୁନୁ କମ୍ 29 ଡିଗ୍ରୀ ସେଲସିୟସ ରହିପାରେ। ହେନ୍ତାନ ଆର୍ଦ୍ରତାଟା ସବୁନୁ ଏତକା 72%, ଆରୁ ସବୁନୁ କମ୍ 12% ରହିବା ବୋଲିକିରି ସୂଚନାଟା ରହିଛେ।
1: ତ ଇଟା ତ ଗଲା ଆମର ପାଣିପାଗର ସୂଚନା ନେଇକେ। ହେଲେ ଗୁରୁବାରୀ
0: ହଇ ଦାଦା,
1: ସମିଆ ହେଲା ନଗା ଆମର ବୈଠକି ସାରବାର।
0: ବେଲେ ଚାଲ ଆମର ଚାଷୀ ଭାଇ ବହିନ ମାନଙ୍କେ ଠିକନାଟା ଜଣେଇ ଦଉଁ, ଆଉ ଘରକେ ଯିମା।
1: ବୋଇଲେ ଜଣେଇ ଦଉଁ ସେନେ।
0: ବେଲେ ଚାଷୀ ଭାଇ ବହିନ ମାନେ, ଆପଣ ମାନଙ୍କେ ଆମର କାର୍ଯ୍ୟକ୍ରମ କେନ୍ତା ଲାଗିଲା, ଆଉ ଆପଣ ମାନେ ବି କେନ୍ କେନ୍ ଉନ୍ନତିମୂଳକ କାମ ମାନେ କରୁଛନ୍, କି ନୂଆ ନୂଆ ଚାଷବାସ ମାନେ କରୁଛନ୍, ସେସବୁ କଥା ମାନଙ୍କେ ଚିଠି ମାଧ୍ୟମରେ ଜଣାବେ। ଆଉ ଚିଠି ଥି ଯେନ୍ତାକିରି ହେଲେ ନିଜର ମୋବାଇଲ ନମ୍ବର ଲେଖିବେ, ସେ ମୋବାଇଲ ନମ୍ବର ପାଇକିରି ଆମେ ଆପଣମାନଙ୍କେ ଆମର ବୈଠକରେ ସାମିଲ କରବାର ଲାଗି ଚେଷ୍ଟା କରମୁ। ବେଲେ ଆମକେ ଚିଠି ଲେଖବାର ଠିକ ନା ହେଲା?
1: ଖେତଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ବେଲେ ଚାଷୀ ଭାଇ ବହିନ ମାନେ, ଆଜିର ଲାଗି ଆପଣମାନଙ୍କର ଗୁରୁବାରୀ ବହିନ
1: ଆଉ ଇ ସମାରୁ ଭାଇକେ ଖେତଖମାର ବୈଠକିନୁ ବିଦାୟ ଦଉନ୍।
0: ଜୁହାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କ୍ଷେତ ଖବର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା କୟାମତ ସେ କୟାମତ ତକ୍। ଏହି ଚଳଚ୍ଚିତ୍ରରୁ ଗୀତରୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ଆନନ୍ଦ ମିଲନ।

0: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣନ୍ତୁ।
1: ଆପଣମାନେ ବାହାଘର, ବ୍ରତଘର ଓ ଜନ୍ମଦିନ ପାର୍ଟି ପାଇଁ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି କରିବାକୁ ଚାହାନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ। ସ୍ୱାଗତିକା ଷ୍ଟୁଡିଓ S39 NEC ମାର୍କେଟ କୋଏଲନଗର ରାଉରକେଲା। କଣ୍ଟାକ୍ଟ ନମ୍ବର 9937322668।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ଜିନା ତେରି ଗଲି ମେ ଚଳଚ୍ଚିତ୍ରରୁ। ଗୀତରେ ଗାଇଛନ୍ତି କୁମାର ସାନୁ ଏବଂ ଅନୁରାଧା ପୋଡୱାଲ। ରଚନା ରବୀନ୍ଦ୍ର ରାୱଲ, ସଙ୍ଗୀତ ବାବୁଲ ବୋଷ।

ବିଶ୍ୱାସୁଡ଼ିବା ବିବିହତ ଏସି ଏ ଚଳଚ୍ଚିତ୍ରରୁ ଗୀତ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ, ରଚନା ସମୀର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ ଶୁଣିବା ଚାଲବାଜ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଅମିତ କୁମାର, କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀ, ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପେରେଲାଲ।

ଶ୍ରୋତାବନ୍ଧ ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତାବନ୍ଧ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ରାଗ ରାଗେଶ୍ୱରୀଠାରେ ଶୁଣିଲେ ପଣ୍ଡିତ ଉଲାସ ବାପତଙ୍କ ସନ୍ତୁର ବାଦନ। ଶେଷ ହେଲା ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।